ଆକାଶବାଣୀ ପୁରୀ ଆଜି ବୁଧବାର 1948 ଶତାବ୍ଦ ବୈଶାଖ ମାସ 23 ଦିନ ଇଂରାଜୀ 2026 ମସିହା ମେ ମାସ 13 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:37 ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ।

ସୁନ୍ଦରତା ଓ ଭଲ ଗୁଣ ବାହାରେ ଖୋଜିବା ଅପେକ୍ଷା ନିଜ ଭିତରେ ଖୋଜିବା ବହୁତ ଭଲ। ଆକାଶବାଣୀ ପୁରୀ ଅଧିବେଶନର ଆରମ୍ଭରେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ ଏଇ କିଛି କ୍ଷଣ ମଧ୍ୟରେ।

ଆରାଧନା କାର୍ଯ୍ୟକ୍ରମର ଆଜିର କଣ୍ଠଶିଳ୍ପୀମାନେ ଥିଲେ ସେଲୁ ମହାନ୍ତି, ସୁବାସ ଦାସ, ଜ୍ୟୋତ୍ସ୍ନା ଦାସ, ମନମୋହନ ପ୍ରଧାନ, ଅଞ୍ଜଳି ମିଶ୍ର ଓ କରୁଣାକର ସେଠି। ଗୀତଗୁଡ଼ିକୁ ରଚନା କରିଥିଲେ ମହେଶ୍ୱର ପଣ୍ଡା, ଗୌର ପଟ୍ଟନାୟକ, ରବୀନ୍ଦ୍ରନାଥ ବିଶ୍ୱାଳ, ଭୀମ ଭୋଇ ଓ ସନ୍ଧ୍ୟାରାଣୀ ମିତ୍ର।

ସୁଧର୍ମାଙ୍କ ଧର୍ମପତ୍ନୀ ସୁଦେହା ସୁଶ୍ରୀ ସୁନ୍ଦରୀ ଓ ପତିବ୍ରତା ସକଳ ସଦ୍ଗୁଣ ପରିପୂର୍ଣ୍ଣ ଥିଲା ତାଙ୍କ ପାଖରେ। ସ୍ତ୍ରୀଙ୍କୁ ଧରି ସୁଧର୍ମା ଆନନ୍ଦରେ କାଳ କାଟୁଥାନ୍ତି। କାଳକ୍ରମେ ସୁଦେହାଙ୍କ ମନରେ ଆସିଲା ଦୁଃଖ, ସେ ସ୍ୱାମୀଙ୍କୁ ସନ୍ତାନଟିଏ ଦେଇପାରୁନାହାନ୍ତି। ଏହି ଚିନ୍ତାରେ ଅହରହ ଘାରି ହେଲେ ସେ। ଆମ ବଂଶ କ'ଣ ବୁଢ଼ିଯିବ ସ୍ୱାମୀ? ରାତିରେ ସ୍ୱାମୀଙ୍କ ପଦ ସେବା କରିବା ଅବସରରେ ନମ୍ର କଣ୍ଠରେ ନିବେଦିଲେ ସୁଦେହା। ଆମେ କ'ଣ ସନ୍ତାନର ମୁଖ ଦର୍ଶନ କରିପାରିବା ନାହିଁ? ଅପୁତ୍ରିକ ହେବା କ'ଣ ଆମ ବିଧିଲିପି? ସୁଦେହା କ୍ରମେ ବିଷର୍ଣ୍ଣ ଓ ପ୍ରଶ୍ନ ମନସ୍କ ହୋଇ ଉଠୁଥିଲେ। ସ୍ୱାମୀଙ୍କର କୌଣସି ସାନ୍ତ୍ୱନା ତାଙ୍କୁ ଆନନ୍ଦ ଦେଇପାରୁନଥିଲା। ଶେଷ ରାତିରେ ସେ ଦେଖିଲେ ଏକ ଅଦ୍ଭୁତ ସ୍ୱପ୍ନ। ସେହି ସ୍ୱପ୍ନ ହିଁ ତାଙ୍କ ସିଦ୍ଧାନ୍ତକୁ ପରିବର୍ତ୍ତନ କରିଦେଲା। ପ୍ରଭାତରୁ ସୁଦେହା ନିଜ ବାପ ଘରକୁ ବାହାରିଲେ। ଦୀର୍ଘ ପଥ ଅତିକ୍ରମ କରି ଗାଁରେ ପହଞ୍ଚିଲା ବେଳକୁ ଅବତରଣ କରି ଆସୁଥିଲା ସନ୍ଧ୍ୟା। ବାପା ମାଆଙ୍କ ପାଦ ତଳେ ଲାଗୁନଥିଲା। ସାନ ଭଉଣୀ ଘୁଷ୍ମା ବଡ଼ ଭଉଣୀକୁ କୁଳେଇ ନେଲା। ସେହିଦିନ ରାତିରେ ପିତାମାତାଙ୍କ ସହ ପରାମର୍ଶ କରି ପରଦିନ ସକାଳୁ ଘୁଷ୍ମାଙ୍କୁ ସାଙ୍ଗରେ ନେଇ ସ୍ୱାମୀଙ୍କ ପାଖକୁ ଆସିଲା ସୁଦେହା। ସ୍ୱାମୀଙ୍କ ପାଦ ତଳେ ନିଜ ସାନ ଭଉଣୀକୁ ସମର୍ପି ଦେଇ ତାକୁ ଗ୍ରହଣ କରି ବଂଶ ରକ୍ଷା କରିବାକୁ ଅନୁରୋଧ କଲା ସୁଦେହା। କାଳକ୍ରମେ ଦୁଇ ଭଉଣୀ ପାଲଟିଲେ ଦୁଇ ଯା। ସୁଖର ସମୟ କାହିଁ କେଣେ ଅତିକ୍ରାନ୍ତ ହୋଇଗଲା। ସମୟକ୍ରମେ ଘୁଷ୍ମା ହେଲା ଗର୍ଭବତୀ। ସୁଦେହାର ଆନନ୍ଦ କହିଲେ ନ ସରେ। ଉପଯୁକ୍ତ ସମୟରେ ଘୁଷ୍ମାର ଗର୍ଭରୁ ଜନ୍ମ ନେଲା ଏକ ସୁନ୍ଦର ଶିଶୁପୁତ୍ର। ତାର କାନ୍ଦରେ ଘରେ ଆନନ୍ଦ ଖେଳିଗଲା। କେଜାଣି କାହିଁକି ସୁଦେହାକୁ ଏ ଆନନ୍ଦ ସୁଖକର ହେଲା ନାହିଁ। ଶିଶୁପୁତ୍ରଟି ବଢ଼ିବା ସଙ୍ଗେ ସଙ୍ଗେ ସୁଦେହା ମନ ତଳେ ଈର୍ଷାର ଛପିଲା ନିଆଁ କ୍ରମେ କ୍ରମେ ତେଜି ଉଠିଲା। ବଢ଼ି ଉଠିଲା ନିଜ ଭିତରେ ତାର ଅସହାୟତା ଓ ଏକାକୀପଣ। କ୍ରମେ ପୁଅ ହେଲା ନବଯୁବକ, ବିବାହ କରି ଘରକୁ ଆସିଲା ବୋହୂ। ସୁଦେହା ଈର୍ଷାର ପ୍ରଖର ନିଆଁରେ ଜଳି ଜଳି ଯାଉଥିଲା। ଦିନେ ନିରୋଳାରେ ପୁଅକୁ ମାରି ମାଠିଆ ଭିତରେ ପୁରାଇ ପାଖରେ ଥିବା ପୋଖରୀରେ ପୋତିଦେଲା। ସେହି ପୋଖରୀରେ ଘୁଷ୍ମା ସବୁଦିନେ ପୂଜା କରୁଥାଏ ଶିବଙ୍କୁ। ସେଦିନ ସକାଳୁ ସବୁ ଜାଣି ଘୁଷ୍ମା ପୋଖରୀକୁ ପୂଜା କରିବାକୁ ଆସନ୍ତେ। ଶିବ ତା ପୁଅକୁ ବଞ୍ଚାଇକିରି ତାକୁ ଦେଲେ। ସୁଦେହାର କଳଙ୍କିତ କାହାଣୀ ଜଣାପଡ଼ିଗଲା। ମାତ୍ର ଘୁଷ୍ମା ସାନ ଭଉଣୀ ପ୍ରତି ନିର୍ବିବାଦରେ ସ୍ନେହ କରିଆସିଲା। ଈର୍ଷାର ଜଳନ୍ତା ଜୁଇରେ ସୁଦେହା ତିଳ ତିଳ ହୋଇ ଜଳି ଯାଉଥିଲା।

0: ଆପଣ ମାନେ ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ତୀର୍ଥାନନ୍ଦ ମିଶ୍ର।
1: ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ ଶ୍ରୀରାମଚରିତ ମାନସର 74ତମ ଭାଗ। ମୂଳ ରଚନା ଗୋସ୍ୱାମୀ ତୁଳସୀଦାସ, ଏଥିରେ କଣ୍ଠଦାନ କରିଛନ୍ତି ରଞ୍ଜନା ଜୋଗଲେକର।

ପ୍ରଚାର କଲୁ ଶ୍ରୀରାମଚରିତ ମାନସର 74ତମ ଭାଗ। ମୂଳ ରଚନା କରିଥିଲେ କୁସୁମୀ ତୁଳସୀ ଦାସ, ଏଥିରେ କଣ୍ଠଦାନ କରିଥିଲେ ରଞ୍ଜନା ଜୋଗଲେକର। ଆକାଶବାଣୀ ପୁରୀ। ବର୍ତ୍ତମାନ ଶୁଣନ୍ତୁ ଗୋଟିଏ ଭକ୍ତି ଗୀତ, ଗାଇଛନ୍ତି ସ୍ୱାଗତିକା ମହାପାତ୍ର, ଗୀତ ରଚନା କରିଛନ୍ତି ବନବିହାରୀ ପଣ୍ଡା।

ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ, ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀରୁ।

ସକାଳ 10:00 କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଏଥର ଶୁଣନ୍ତୁ ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କେତୋଟି। ଆଜି 5:00 NCERT କାର୍ଯ୍ୟକ୍ରମର 1283 ଭାଗ ଶୁଣିପାରିବେ। 5:30 ଯୁବବାଣୀ କାର୍ଯ୍ୟକ୍ରମରେ ଶୁଣିବେ ଲେଖିକା ବର୍ଷା ପ୍ରିୟଦର୍ଶିନୀ ପୂଜାରୀଙ୍କ ସହ ବାର୍ତ୍ତାଳାପ।

ରାତି 7:30 କୃଷି ହଲଚଲ କାର୍ଯ୍ୟକ୍ରମରେ ରହିଛି ଆଲୋଚନା ଖରାଦିନେ ପଶୁମାନଙ୍କର ଯତ୍ନ ଓ ପରିଚାଳନା। ଏ ସମ୍ପର୍କରେ ଆଲୋଚନା କରିବେ ପ୍ରାଣୀ ଚିକିତ୍ସାଳୟ ପୁରୀର ଉପନିର୍ଦ୍ଦେଶକ ଡକ୍ଟର।

ବିଶ୍ୱରଞ୍ଜନ ବେହେରା। ରାତି 8ଟା ଓ ରାତି 10ଟାରେ ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ରାତି 10:30ରେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଶୁଣିପାରିବେ ଶ୍ରୀ ଜଗନ୍ନାଥଙ୍କ ଭଜନ। ଶ୍ରୋତାବନ୍ଧୁ, ଏଠି ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ପୁରୀ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ପରେ ଡାକ୍ତରୀ ପରୀକ୍ଷାରେ ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ ୟୁଜି 2026 ପରୀକ୍ଷା ବାତିଲ ହେବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ମାମଲାର ତଦନ୍ତ ଆରମ୍ଭ କରିଛି। ଘଟଣାରେ ସିବିଆଇ 40ରୁ ଉର୍ଦ୍ଧ୍ୱ ଜଣଙ୍କୁ ଅଟକ ରଖି ଜେରା କରୁଛି। ସେହିଭଳି ରାଜସ୍ଥାନ ପୁଲିସର ସ୍ୱତନ୍ତ୍ର ଦଳ ଏହି ମାମଲାରେ ଏପର୍ଯ୍ୟନ୍ତ 15 ଜଣଙ୍କୁ ଗିରଫ କରିଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଏନ୍ଟିଏ ପକ୍ଷରୁ ଏହି ପରୀକ୍ଷା ଗତ 3 ତାରିଖରେ ଦେଶବ୍ୟାପୀ 5,400 ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଏଥିରେ 22 ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ବଲପୁର ମହାନଗର ନିଗମଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ମହାନଗର ନିଗମ ଏବଂ ଅନ୍ୟ ପୌରାଞ୍ଚଳରେ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା। ବୈଠକରେ ସମ୍ବଲପୁର ଯୋଜନା ଅଞ୍ଚଳ ପାଇଁ ନୂତନ ବ୍ୟାପକ ବିକାଶ ଯୋଜନା 2047 ପ୍ରସ୍ତୁତ କରିବାକୁ ଅନୁମୋଦନ କରାଯାଇଛି। ଏହି ଅବସରରେ ଶ୍ରୀ ମହାପାତ୍ର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ସହ ବିଭିନ୍ନ ଯୋଜନାରେ ଭତ୍ତା ଓ ସହାୟତା ପ୍ରଦାନ କରିଥିଲେ। ମୁଖ୍ୟ ଶାସନ ସଚିବ

0: ଅନିଦ୍ରା ଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ହୋଇଥାନ୍ତି। ବିଭିନ୍ନ ରୋଗ ଯୋଗୁଁ ଡାକ୍ତରଙ୍କ ପାଖକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରେ ଶତକଡ଼ା 40-50% ରୋଗୀ ନିଦ୍ରାହୀନତା ଏକ ଲକ୍ଷଣ ବୋଲି ପ୍ରକାଶ କରିଥାନ୍ତି। ମାନସିକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରୁ ଶତକଡ଼ା 80% ରୋଗୀ ନିଦ୍ରାହୀନତା ଭୋଗ କରିଥାନ୍ତି। ନିଦ୍ରାହୀନତା ଭୋଗ କରୁଥିବା ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ମାନସିକ ବିଷାଦ ବା ଡିପ୍ରେସନ୍, ଆଙ୍ଗଜାଇଟି ରୋଗ ଓ ନିଶାଗ୍ରସ୍ତ ମାନସିକ ସମସ୍ୟାରେ ଆକ୍ରାନ୍ତ ହୋଇଥାନ୍ତି। ନିଦ୍ରାହୀନତା ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହିଲେ ମଣିଷ ରକ୍ତଚାପ, ଡିପ୍ରେସନ୍, ଡାଇବେଟିସ୍, ହୃଦ୍ରୋଗ ଓ ଡିମେନ୍ସିଆ ଆଦି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା 2-3 ଗୁଣ ପର୍ଯ୍ୟନ୍ତ ବଢ଼ିଯାଏ। ଏଥିମଧ୍ୟରୁ ଗୋଟିଏ ରୋଗରେ ଆକ୍ରାନ୍ତ ହେଲେ ଶରୀର ଭିତରେ ବିଭିନ୍ନ ପ୍ରତିକ୍ରିୟା ମାଧ୍ୟମରେ ଅନ୍ୟ ରୋଗ ମାଡ଼ିବସେ। ନିଦ୍ରାହୀନତା ଲାଗି ରହିଲେ ତା'ର ପରିଣାମ ସ୍ୱରୂପ ଭୁଲିଯିବା ବା ଛୋଟ ଛୋଟ କଥା ମନେ ନ ରହିବା, ଚିଡ଼ଚିଡ଼ି ଲାଗିବା, ଅନ୍ୟମନସ୍କ ରହିବା, ଗାଡ଼ି ଚଳାଇବା ବେଳେ ଦୁର୍ଘଟଣା ହେବା ଓ ସର୍ବୋପରି ମଣିଷର ସାମାଜିକ ଏବଂ ବୃତ୍ତିଗତ କାମରେ କାର୍ଯ୍ୟଦକ୍ଷତା କମିଯାଏ, ଯାହା ନିଜକୁ ନିଜେ ବ୍ୟକ୍ତି ଅନୁଭବ କରିପାରେ ନାହିଁ। ଦୈନନ୍ଦିନ ଜୀବନରେ ଏସବୁ ଜିନିଷ ବ୍ୟକ୍ତି ଠିକ୍ ଭାବରେ ହୃଦୟଙ୍ଗମ କରି ନପାରିବା ଦ୍ୱାରା ଗୋଟିଏ ପରେ ଗୋଟିଏ ସମସ୍ୟା ବଢ଼ିଚାଲେ। ବର୍ତ୍ତମାନ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରା କିପରି ହେବ ସେ ବିଷୟରେ ଆଲୋଚନା କରିବା। ଆମ ରାଜ୍ୟର ଲୋକମାନେ ଅପରାହ୍ନରେ ଆଳସ୍ୟ ଯୋଗୁଁ ଶୋଇବାକୁ ଯାଆନ୍ତି ଓ ଏହାକୁ ସ୍ୱାସ୍ଥ୍ୟ ପାଇଁ ଅପରିହାର୍ଯ୍ୟ ବୋଲି ଭାବନ୍ତି। ପୃଥିବୀର ଅନ୍ୟ କୌଣସି ସ୍ଥାନରେ ସୁସ୍ଥ ବୟସ୍କ ବ୍ୟକ୍ତି ଦିନରେ ଶୋଇନଥାନ୍ତି। ଶାରୀରିକ ପରିଶ୍ରମ ନକରି ଦିନରେ ଶୋଇଲେ ରାତିରେ ନିଦ ନ ହେବା ସ୍ୱାଭାବିକ କଥା, ତେଣୁ ଦିନବେଳା ଶୋଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେଣୁ ସବୁବେଳେ ବସି ରହି କାମ କରୁଥିବା ବ୍ୟକ୍ତିମାନେ ଦିନରେ କିମ୍ବା ସନ୍ଧ୍ୟାରେ ଖାଲି ପେଟରେ ଚାଲିବା ଦ୍ୱାରା ରାତିରେ ନିଦ ଠିକ୍ ହୋଇଥାଏ। କୃଷି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି, ଶ୍ରମିକମାନେ, କଳକାରଖାନାରେ ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତିମାନେ ଶାରୀରିକ ପରିଶ୍ରମ କରୁଥିବାରୁ ସେମାନଙ୍କର ଉପଯୁକ୍ତ ନିଦ୍ରା ହୋଇଥାଏ ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ଅପେକ୍ଷା କମ୍ ରୋଗରେ ଆକ୍ରାନ୍ତ ହୁଅନ୍ତି। ଆମେ ଶୋଉଥିବା କୋଠରୀକୁ କେବଳ ଶୋଇବା ପାଇଁ ବ୍ୟବହାର କରି ଅନ୍ୟାନ୍ୟ କୋଠରୀରେ ଘରର ଅନ୍ୟାନ୍ୟ କାମ କରିବା ଦ୍ୱାରା ଠିକ୍ ନିଦ୍ରା ହୋଇଥାଏ। ବହୁତ ସମୟରେ ଶୋଇବା କୋଠରୀକୁ ଅନ୍ୟ କୌଣସି କାର୍ଯ୍ୟ ପାଇଁ ବ୍ୟବହାର କରିବା ଦ୍ୱାରା ସେହି କୋଠରୀରେ ନିଦ୍ରା ଠିକ୍ ହୋଇନଥାଏ। ରାତିରେ ରାତ୍ରି ଭୋଜନ କରିବା ସମୟରେ ପେଟ ପୁରା ଖାଦ୍ୟ ନ ଖାଇ ପେଟ କିଛି ଖାଲି ରଖିଲେ ସୁନିଦ୍ରା ହେବାରେ ସାହାଯ୍ୟ ହୋଇଥାଏ। ବହୁତ ସମୟରେ ନିଦ୍ରାହୀନତା କୌଣସି ରୋଗର ଲକ୍ଷଣ ନ ହୋଇ ଏହା ଏକ ପ୍ରାଇମେରୀ ରୋଗ ହିସାବରେ ଅନେକ ଲୋକଙ୍କଠାରେ ଦେଖାଦେଇଥାଏ। ଏଥିପାଇଁ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଔଷଧ ଖାଇଲେ ଏହା ସମ୍ପୂର୍ଣ୍ଣ ଭାବେ ନିରାକରଣ ହୋଇପାରିବ। ତେଣୁ ନିଦ୍ରାହୀନତା ଲାଗି ରହିଲେ ଡାକ୍ତରଙ୍କୁ ପରାମର୍ଶ କରି ଶୀଘ୍ର ଉପଚାର କରିବା ଦରକାର, ଯାହାଦ୍ୱାରା ନିଦ୍ରାହୀନତା ଯୋଗୁଁ ହେଉଥିବା ଅନ୍ୟାନ୍ୟ ରୋଗକୁ ମଧ୍ୟ ରୋକାଯାଇପାରିବ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣିଥିଲେ ଆଲୋଚନା ଅନିଦ୍ରାଜନିତ ସ୍ୱାସ୍ଥ୍ୟ ସମସ୍ୟା। ଆଲୋଚକ ଥିଲେ ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ।

ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ସିବିଆଇ ପକ୍ଷରୁ ଏଥିଲାଗି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରିବା ଲାଗି ବିଭିନ୍ନ ସ୍ଥାନକୁ ପଠାଯାଇଛି ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଚଳିତ ମାସ 3 ତାରିଖରେ ଏନ୍ଟିଏ ପକ୍ଷରୁ ନିଟ୍ ସ୍ନାତକ 2026 ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା। ଅନ୍ୟପକ୍ଷରେ ଏହି ଘଟଣାରେ ରାଜସ୍ଥାନ ପୁଲିସ 15 ଜଣଙ୍କୁ ଅଟକ ରଖିଛି। ଏହି ଘଟଣାର ମୁଖ୍ୟ ଜୟପୁରର ମନୀଷ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ନେଟୱାର୍କ କେତେଦୂର ବ୍ୟାପିଛି ଏବଂ ଏଥିରେ ହୋଇଥିବା ଆର୍ଥିକ କାରବାର ସମ୍ପର୍କରେ ପୁଲିସ ତଦନ୍ତ କରୁଛି। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଲାଗି ଘୋଷଣା କରିଛନ୍ତି। ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ବିଚାର ବିଭାଗୀୟ ଭିତ୍ତିଭୂମି ପରାମର୍ଶଦାତା କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦେବାଂଶୁ ବସାକ, ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଶ୍ୱିନୀ କୁମାର ମିଶ୍ରା ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୋମା ଶେଖର ସୁନ୍ଦରେସାନ୍ ସଦସ୍ୟ ଅଛନ୍ତି। ଏତଦ୍ବ୍ୟତୀତ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ ଏବଂ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର ମହାନିର୍ଦ୍ଦେଶକ ମଧ୍ୟ ଏହି କମିଟିରେ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏହି କମିଟି ଦେଶବ୍ୟାପୀ ବିଭିନ୍ନ ଅଦାଲତରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ହେଉଥିବା ସରକାରୀ ଆର୍ଥିକ ସହାୟତା ଆକଳନ କରିବେ। ଚଳିତ ବର୍ଷ ଅଗଷ୍ଟ 31 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲଙ୍କୁ କମିଟି ପ୍ରଦାନ କରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଷୋଡ଼ଶ ପେନ୍ସନ୍ ଅଦାଲତ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବ। କାର୍ମିକ ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ଅଦାଲତରେ ଅଧ୍ୟକ୍ଷତା କରିବେ। 37 ମନ୍ତ୍ରଣାଳୟ ଏବଂ ବିଭାଗରେ ବହୁଦିନରୁ ପଡ଼ି ରହିଥିବା 985 ପେନ୍ସନ୍ ସମ୍ପର୍କିତ ଅଭିଯୋଗଗୁଡ଼ିକୁ ଆଜି ଏହି ଅଦାଲତରେ ସମାଧାନ କରାଯିବ। ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 2017 ବହୁଦିନରୁ ପଡ଼ି ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପେନ୍ସନ୍ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ କରିବା ଦିଗରେ ପେନ୍ସନ୍ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏପର୍ଯ୍ୟନ୍ତ ଅନୁଷ୍ଠିତ 15 ପେନ୍ସନ୍ ଅଦାଲତ ମାଧ୍ୟମରେ ପ୍ରାୟ 28,000 ଅଭିଯୋଗର ବିଚାର କରାଯାଇ 20,000 ଉର୍ଦ୍ଧ୍ୱ ମାମଲାର ତତ୍କାଳୀନ ସମାଧାନ କରାଯାଇଛି। ଫଳରେ ପେନ୍ସନ୍ ଅଦାଲତରେ ସଫଳତାର ହାର 71% ଉର୍ଦ୍ଧ୍ୱ ବୋଲି ବିଭାଗ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ଆଜି ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ଏଥିଲାଗି ସମର୍ଥନ ଯୋଗାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ସି ଜୋସେଫ୍ ବିଜୟ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଛନ୍ତି। ସରକାର ଗଠନ ଲାଗି ପୂର୍ବରୁ କେତେକ ରାଜନୈତିକ ଦଳ ଟିଭିକେକୁ ସମର୍ଥନ କରିଥିଲେ। ଏତଦ୍ବ୍ୟତୀତ ଏଆଇଏଡିଏମ୍କେର କେତେକ ବିଧାୟକଙ୍କ ସମେତ ଏଏମ୍ଏମ୍କେର ଏକମାତ୍ର ବିଧାୟକ ଏସ୍ କାମରାଜ ମଧ୍ୟ ଟିଭିକେକୁ ସମର୍ଥନ ଦେବା ଲାଗି ସମ୍ମତି ପ୍ରଦାନ କରିଥିବା ଜଣାଯାଇଛି। ଟିଭିକେ ନିକଟରେ ବର୍ତ୍ତମାନ ବିଧାନସଭାରେ ପ୍ରାୟ 150 ବିଧାୟକଙ୍କ ସମର୍ଥନ ଥିବା ଜଣାଯାଇଛି। ଇତିମଧ୍ୟରେ ଟିଭିକେ ସରକାରକୁ ସମର୍ଥନ ଦେବା ପ୍ରସଙ୍ଗରେ ଏଆଇଏଡିଏମ୍କେ ଦଳ ଦୁଇ ଭାଗରେ ବିଭକ୍ତ ହୋଇଥିବା ଜଣାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସାଧାରଣ ସମ୍ପାଦକ ଏଡ଼ାପାଡ଼ି କେ ପାଲାନିସ୍ୱାମୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଟିଭିକେ ସରକାରକୁ ସମର୍ଥନ ନ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ସରକାର ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରମ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମତବ୍ୟକ୍ତ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ସିଆଇଆଇ ପକ୍ଷରୁ ଅନୁଷ୍ଠିତ ପରବର୍ତ୍ତୀ ପିଢ଼ି ଶ୍ରମ ସଂସ୍କାର, ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ସମ୍ପର୍କିତ ପ୍ରସଙ୍ଗରେ ନିଜ ମତ ରଖି ସେ ଏହା କହିଛନ୍ତି। ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଶ୍ରମିକମାନଙ୍କ କ୍ଷେତ୍ରରେ ସରକାର ଶିଳ୍ପଗୁଡ଼ିକ ଉପରୁ ବୋଝ ହ୍ରାସ କରିବା ଉଦ୍ଦେଶ୍ୟରେ ପ୍ରଚେଷ୍ଟା ଜାରି ରଖିଛନ୍ତି। ପ୍ରାୟ 10 ପୂର୍ବେ ଦେଶରେ 29 ଶ୍ରମିକ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା 94 ପହଞ୍ଚିଛି। ନୂତନ ଶ୍ରମ ଆଇନ ଉପରେ ଆଲୋକପାତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଦେଶରେ ଉଭୟ ଶ୍ରମକୈନ୍ଦ୍ରିକ ଏବଂ ଶିଳ୍ପକୈନ୍ଦ୍ରିକ ସଂସ୍କାର କାର୍ଯ୍ୟକାରୀ କରାଯାଇଛି। ଗରିବ ଓ ଚାଷୀମାନଙ୍କ ହିତରେ କାର୍ଯ୍ୟ କରିବା ସହିତ ଶିଳ୍ପ ଅଭିବୃଦ୍ଧି ଲାଗି ଆବଶ୍ୟକ ପଦକ୍ଷେପ ନେବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମାଣ୍ଡବ୍ୟ ମତବ୍ୟକ୍ତ କରିଛନ୍ତି। ପଶ୍ଚିମ ଏସିଆ ବିବାଦକୁ ଦୃଷ୍ଟିରେ ରଖି ଭାରତ ଦୈନିକ ଘରୋଇ ଏଲ୍ପିଜି ଉତ୍ପାଦନ ପ୍ରାୟ 18,000 ବୃଦ୍ଧି କରିଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ ନୂଆଦିଲ୍ଲୀଠାରେ ସିଆଇଆଇ ବାର୍ଷିକ ବ୍ୟବସାୟିକ ସମ୍ମିଳନୀ 2000

0: 2026 ରେ ଉଦ୍ବୋଧନ ଦେଇ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଭାରତ ଦୈନିକ ଘରୋଇ ଏଲ୍ପିଜି ଉତ୍ପାଦନ 36,000 ଟନ୍ରୁ 54,000 ଟନ୍କୁ ବୃଦ୍ଧି କରିଛି। ସାମ୍ପ୍ରତିକ ସ୍ଥିତିରେ ଗତ କିଛି ମାସ ଧରି ବିଶ୍ୱର ଅନେକ ରାଷ୍ଟ୍ରରେ ତୈଳ ସଙ୍କଟ ଦେଖାଦେବା ସହିତ ଏହାର ମୂଲ୍ୟ ଆକାଶଛୁଆଁ ହୋଇଥିବା ବେଳେ ଭାରତରେ ଏହାର ତୁଳନାତ୍ମକ ଘରୋଇ ମୂଲ୍ୟ ସ୍ଥିର ରହିଛି। ଏ ଦିଗରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିହିତ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଦେଶରେ 60 ଦିନ ଲାଗି ଅଶୋଧିତ ତୈଳ ଓ ଏଲ୍ଏନ୍ଜିର ବଫର ଷ୍ଟକ୍ ରହିଥିବା ବେଳେ ଏଲ୍ପିଜିର ଷ୍ଟକ୍ 45 ଦିନ ଲାଗି ଗଚ୍ଛିତ ରହିଛି। ତେଣୁ ଦେଶରେ ଏ କ୍ଷେତ୍ରରେ ତୁରନ୍ତ କୌଣସି ଅଭାବ ପରିଲକ୍ଷିତ ହେବାର ସମ୍ଭାବନା ନାହିଁ। ଏହି ଅବସରରେ ଏଲ୍ପିଜିରୁ ଏଲ୍ଏନ୍ଜିକୁ ପରିବର୍ତ୍ତନ କରିବା ସହିତ ଏକ ସବୁଜ ଶକ୍ତି ଦେଶ ଭାବେ ଭାରତକୁ ଗଢ଼ି ତୋଳିବା ଦିଗରେ ମିଳିତ ପ୍ରୟାସ କରିବା ଲାଗି ଶ୍ରୀ ପୁରୀ ଶିଳ୍ପୋଦ୍ୟୋଗୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 3 ଦିନିଆ ଚୀନ ଗସ୍ତରେ ଯାଇ ଆଜି ବେଜିଂରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି। ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଚୀନ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହି ଅବସରରେ ହେବାକୁ ଥିବା ବୈଠକରେ ଦ୍ୱିପକ୍ଷ ସମ୍ପର୍କ ପ୍ରସଙ୍ଗରେ ମତ ବିନିମୟ ହେବ। ତେବେ ଏହି ବୈଠକରେ ବାଣିଜ୍ୟ କାରବାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଟ୍ରମ୍ପ ପୂର୍ବରୁ ସୂଚନା ଦେଇସାରିଛନ୍ତି। 2017 ପରଠାରୁ ଏହା ହେଉଛି ଆମେରିକା ରାଷ୍ଟ୍ରପତିଙ୍କ ପ୍ରଥମ ଚୀନ ଗସ୍ତ। ଏଥିସହିତ ଟ୍ରମ୍ପ ଏବଂ ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହା ହେଉଛି ସପ୍ତମ ଦ୍ୱିପକ୍ଷୀୟ ବୈଠକ। ଚୀନ ଗସ୍ତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ଏହି ଗସ୍ତର ସକାରାତ୍ମକ ଦିଗ ଉପରେ ଆଲୋକପାତ କରିଛନ୍ତି। ଚୀନବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଏକ ବାର୍ତ୍ତାରେ ସେ କହିଛନ୍ତି ତାଙ୍କର ଏହି ଗସ୍ତ ଦ୍ୱାରା ଆଗାମୀ ଦଶନ୍ଧି ଧରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ସଶକ୍ତ ହୋଇପାରିବ। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ଅନ୍ତର୍ଗତ ଜାଟ ତହସିଲରେ ଗତକାଲି ଧାର୍ମିକ ସମାରୋହ ଅନୁଷ୍ଠିତ ହେବା ସମୟରେ ଏକ କାନ୍ଥ ଭୁଷୁଡ଼ି ପଡ଼ିବାରୁ 6 ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଧାର୍ମିକ ଅନୁଷ୍ଠାନରେ 300ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ତେବେ ହଠାତ୍ ପ୍ରବଳ ଝଡ଼ ବର୍ଷା ହେବା ଯୋଗୁଁ ପ୍ରାୟ 30 ଜଣ ଶ୍ରଦ୍ଧାଳୁ ସମ୍ପୃକ୍ତ କାନ୍ଥ ନିକଟରେ ଆଶ୍ରୟ ନେଇଥିବା ବେଳେ ଏହା ଭୁଷୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଆହତ ପ୍ରାୟ 15 ଜଣଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲ ଏବଂ ସାଙ୍ଗଲି ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ନିଜର ଗଭୀର ସମବେଦନା ଜଣାଇବା ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। କ୍ରିକେଟ୍ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କରିଛି। ଅହମ୍ମଦାବାଦରେ ଗତକାଲି ଅନୁଷ୍ଠିତ ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଗୁଜରାଟ ଟାଇଟାନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 168 ରନ୍ କରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ 61 ଏବଂ ୱାଶିଂଟନ୍ ସୁନ୍ଦର 50 ରନ୍ କରିଥିଲେ। 169 ରନ୍ ବିଜୟ ଲକ୍ଷ୍ୟର ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 14 ଓଭର ଓ 5ଟି ବଲ୍ରେ ମାତ୍ର 86 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଗୁଜରାଟ ଟାଇଟାନ୍ସ ପକ୍ଷରୁ କାଗିସ ଓ ରାବାଡ଼ା 3ଟି ୱିକେଟ୍ ଅକ୍ତିଆର କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହାଛଡ଼ା ଜାସନ୍ ହୋଲ୍ଡର 3ଟି ୱିକେଟ୍ ଅକ୍ତିଆର କରିଛନ୍ତି। ଆଜିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ରାୟପୁରରେ ସନ୍ଧ୍ୟା 7:30ରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଆରମ୍ଭ କରି ମାମଲା ରୁଜୁ କଲା ସିବିଆଇ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଘୋଷଣା। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ବିଧାନସଭାରେ ଆଜି ପ୍ରମାଣ କରିବେ ନିଜର ସଂଖ୍ୟାଗରିଷ୍ଠତା। ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟାନ୍ସ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ। ଆମର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ଼୍ କରି ମଧ୍ୟ ଆପଣମାନେ ଶୁଣିପାରିବେ। ଆକାଶବାଣୀ ପୁରୀ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ପୁରାତନେ। କାର୍ଯ୍ୟକ୍ରମର ପ୍ରଥମ ଓଡ଼ିଶୀ ଗୀତଟିକୁ ଗାଇଛନ୍ତି ଅଲେଖ ଚନ୍ଦ୍ର ସାମଲ ବନମାଳୀଙ୍କ ଗୀତରଚନାରୁ। ଶ୍ରୋତାବନ୍ଧୁ ତା ପୂର୍ବରୁ ବିଜ୍ଞାପନ।
2: ବାପା କଲେଜର ଫିସ୍ ଅଧିକ ଅଛି।
3: ଝିଅ
4: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ।
3: 2 ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନ୍ ଅପରେଟିଭ୍ ହେଇଯାଇଥିବ।
4: ତ ଏବେ

0: ବ୍ୟାଙ୍କ ଯାଇକି କିମ୍ବା ଭିଡିଓ କେୱାଇସି ଦ୍ୱାରା କେୱାଇସି ଅପଡେଟ୍ କରାଅ। ଖାତା ହେବ ଆକ୍ଟିଭ ପୂରାପୂରି ଫ୍ରି। ଚାଲ
1: କୁଆଡେ
0: ଏଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।
1: ଆରବିଆଇ କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ପଲ୍ଲୀ ଗୀତ। ଡକ୍ଟର ହୃଷିକେଶ ପଣ୍ଡାଙ୍କ ଗୀତ ରଚନାରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି କଣ୍ଠଶିଳ୍ପୀ ଦିବାକର ମହାନ୍ତି।

ଆକାଶବାଣୀ ପୁରୀ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। ଆଜିର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଶ୍ରୋତା ବନ୍ଧୁ, ପ୍ରତ୍ୟେକ ଦିନର କିଛି ନା କିଛି ମହତ୍ତ୍ୱ ରହିଛି, ତେବେ ଆଜି ଦିନଟି କ'ଣ ପାଇଁ ଖାସ ଅଟେ ଆସନ୍ତୁ ଜାଣିବା। ପଞ୍ଜିକା ଅନୁଯାୟୀ ଆଜି ମେଷ 30 ଦିନ, ବୈଶାଖ ମାସ 23 ଦିନ, ଇଂରାଜୀ 2026 ମସିହା ମେ ମାସ 13 ତାରିଖ, ଭାରତୀୟ ସାଧାରଣ ସମୟ ଅନୁସାରେ ସୂର୍ଯ୍ୟୋଦୟ ସମୟ 5:16:30 ଏବଂ ସୂର୍ଯ୍ୟାସ୍ତ ସମୟ 6:11:16। ଆଜି ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଘାତଚନ୍ଦ୍ର ଏବଂ କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ରହିଛି ଘାତବାର। ଶିମ୍ବ ଓ ପୋଇ ଦିନ 1:33 ପରେ ଭକ୍ଷଣ ନିଷେଧ ଓ ହଳ ନିଷେଧ ଅଟେ। ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଜଳ କ୍ରୀଡ଼ା ଏକାଦଶୀ, ଏହାକୁ ଅପରା ଏକାଦଶୀ ମଧ୍ୟ କୁହାଯାଏ। ଆଜି ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ ଓ ଶ୍ରୀମନ୍ଦିରରେ ମହାଦୀପ ଆଳତୀ ଅନୁଷ୍ଠିତ ହୋଇଥାଏ। ଏହି ଏକାଦଶୀ ମହାପାତକ ବିନାଶିନୀ ଏକାଦଶୀ ଭାବରେ ବେଶ୍ ଜଣାଶୁଣା ଅଟେ। ଏହା ସର୍ବବୃହତ୍ ଏକାଦଶୀ ଅଟେ। ଆଜିର ଦିନରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ପାପ ନାଶ ହୁଏ ଓ ମାନସିକ ଶାନ୍ତି।

ଶକ୍ତି ମିଳେ ବୋଲି ବିଶ୍ୱାସ କରାଯାଏ। ଆଜି ଶ୍ରୀଜଗନ୍ନାଥ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଚଳନ୍ତି ପ୍ରତିମା, ମଦନ ମୋହନ ଓ ଶ୍ରୀଦେବୀଙ୍କର ମୂର୍ତ୍ତିକୁ ମନ୍ଦିର ଭିତରେ ଥିବା ଜଳ କ୍ରୀଡ଼ା ମଣ୍ଡପକୁ ବିଜେ କରାଯାଏ। ସେଠାରେ ଠାକୁରମାନଙ୍କର ଜଳ କ୍ରୀଡ଼ା କରାଯାଏ। ଏହି ଏକାଦଶୀ ଯେଉଁମାନେ ପାଳନ କରନ୍ତି ସେମାନଙ୍କର ଅନେକ ଜନ୍ମର ପାପ ଧୋଇ ହୋଇଯାଏ ବୋଲି ବିଶ୍ୱାସ ରହିଛି। ଏହି ଏକାଦଶୀ ଭିତର ଚନ୍ଦନ ଯାତ୍ରାର ଅନ୍ତର୍ଗତ ଅଟେ।

ଶ୍ରୋତା ବନ୍ଧୁ, ବର୍ତ୍ତମାନ ଆସନ୍ତୁ ଜାଣିବା ଇତିହାସରେ ଆଜିର ଦିନରେ ଘଟି ଯାଇଥିବା କିଛି ଘଟଣାବଳୀ ସମ୍ପର୍କରେ। 1998 ମସିହାରେ ଭାରତ ରାଜସ୍ଥାନର ପୋଖରାନଠାରେ 2 ପରମାଣୁ ପରୀକ୍ଷା କରିବାରୁ ଆମେରିକା ପ୍ରତିବନ୍ଧକ ଲଗାଇଥିଲା, ଯଥା ସମସ୍ତ ମାନବିକ ସହାୟତା ଛାଡ଼ ଅନ୍ୟ ସବୁ ଆମେରିକା ସହାୟତା ବନ୍ଦ, ଆମେରିକା ବ୍ୟାଙ୍କଗୁଡ଼ିକ ଭାରତ ସରକାରଙ୍କୁ ଋଣ ଦେବା ବନ୍ଦ ଇତ୍ୟାଦି ପ୍ରତିବନ୍ଧକ ଆମେରିକା କରିଥିଲା। 1952 ମସିହା ମେ 13 ତାରିଖରେ ସ୍ୱାଧୀନ ଭାରତ ସଂସଦର ପ୍ରଥମ ଅଧିବେଶନ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା। ଏହିଦିନ ରାଜ୍ୟସଭା ଓ ଲୋକସଭା କାର୍ଯ୍ୟକ୍ଷମ ହୋଇଥିଲା। 1962 ମସିହାରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଆମ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ। ଶ୍ରୋତାବନ୍ଧୁ, ଆଜି ହେଉଛି ପ୍ରସିଦ୍ଧ ଭାରତୀୟ ବ୍ୟକ୍ତିତ୍ୱ ଯିଏ ଥିଲେ ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ ଓ ଲେଖକ ଆର୍.କେ. ନାରାୟଣଙ୍କର ଶ୍ରାଦ୍ଧବାର୍ଷିକୀ। 2001 ମସିହା ମେ 13 ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ଶ୍ରୋତାବନ୍ଧୁ, 1648 ଦିଲ୍ଲୀରେ ଥିବା ଲାଲକିଲ୍ଲାର ନିର୍ମାଣ କାର୍ଯ୍ୟ ଆଜିର ଦିନରେ ସମ୍ପୂର୍ଣ୍ଣ ହୋଇଥିଲା।

ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ। ବର୍ତ୍ତମାନ ଆପଣମାନେ ଶୁଣିଛନ୍ତି କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆମ କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମର ପରବର୍ତ୍ତୀ ଚଳଚ୍ଚିତ୍ର ଚାନ୍ସ ପେ ଡ୍ୟାନ୍ସ। ଏଥିରେ କଣ୍ଠଦାନ କରିଛନ୍ତି ନିରଜ ଶ୍ରୀଧର ଓ ସାଲିମ ସେଜାଦା।

ବାଦଶାହ ଚଳଚ୍ଚିତ୍ରରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଅଭିଜିତ ଓ ଅଲକା ୟାଗ୍ନିକ୍।

ଶ୍ରୋତା ବନ୍ଧୁ, ଏଠି ଶେଷ କରୁଛୁ ଆଜିର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମକୁ ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଶୁଣନ୍ତୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

0: ଶୁଣୁଥିଲେ କାର୍ଯ୍ୟକ୍ରମ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରୁଛନ୍ତି 103.4 FM ଆକାଶବାଣୀ ପୁରୀ।
1: ଆଉ ତାର ଅନ୍ତରାତ୍ମାର ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
2: ବନିଗଲା ବଜେଟ୍?
1: ହଁ, 5000 ବଞ୍ଚିଗଲା।
2: ତ ନୂଆ ଶାଢ଼ୀ ନେଇଯିବା?
1: ନା, ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ।
2: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
1: ଦେଖେଇ ହଉଛି ଏବେ, ଯାଅ ଭାଇ।
3: RBI କହେ,
2: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
0: ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଅଛନ୍ତି ପ୍ରକାଶ କୁମାର ରଥ।
4: ସଙ୍ଗୀତ ଅମୃତମୟ, ହୃଦୟର ଭାବ ପ୍ରକଟିତ ହୁଏ ସଙ୍ଗୀତରେ, ମନର ପ୍ରତିଟି କଥା ପ୍ରତିଫଳିତ ହୁଏ ଗୀତରେ। ମଣିଷ ଜୀବନର ପ୍ରତିଟି ଭାବ, ରସ, ସୁଖ, ଦୁଃଖକୁ ନେଇ ଗୀତ ଆମକୁ ନେଇଯାଏ ସ୍ମୃତିର ଫରୁଆ ଭିତରକୁ। ମଧୁର ଅପାସରା ମୁହୂର୍ତ୍ତ ସବୁ ମାନସପଟରେ ନାଚିଯାଏ। ଆପଣମାନେ ମଧ୍ୟ ଗୀତରେ ଗୀତରେ ହଜିଯାଆନ୍ତି, ଆଉ ଓଠରେ କେତେବେଳେ ଭରିଯାଏ ହସ, ପୁଣି କେତେବେଳେ ଆଖି କୋଣରୁ ଝରିଆସେ ଲୁହ। ଶ୍ରୋତାବନ୍ଧୁ, ସ୍ୱାଗତ କରୁଛି ଆପଣମାନଙ୍କୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ପରିସରକୁ। ମୁଁ ପ୍ରକାଶ ରଥ।

0: ହ୍ୟାଲୋ,
1: ନମସ୍କାର ଆଜ୍ଞା।
0: ନମସ୍କାର, ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ କହୁଛି ଆଜ୍ଞା, ଚିତ୍ରସେନ ସବର କହୁଛି।
0: ଚିତ୍ରସେନ ବାବୁ, ଆପଣଙ୍କୁ ଆମର ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପରିସରକୁ ସ୍ୱାଗତ କରୁଛୁ। ବର୍ତ୍ତମାନ ତ ଚାରିଆଡ଼େ ଚାଲିଛି ଗ୍ରୀଷ୍ମ, ତାପରେ ସମସ୍ତେ ଜର୍ଜରିତ। ଗରମରୁ ଲୋକମାନେ ଟିକେ ତ୍ରାହି ପାଇବା ପାଇଁ କିଛି ବିଭିନ୍ନ ସ୍ଥାନରେ ଲୋକମାନଙ୍କ ପାଇଁ କିଛି ସର୍ବତ, ପାଣି ଇତ୍ୟାଦି ବ୍ୟବସ୍ଥା ହେଇଛି କି କିଛି କିଏ କରିଛନ୍ତି ସ୍ୱେଚ୍ଛାସେବୀ ମାନେ?
1: ପାଣି ଦିଆଟା ମାନେ କରା ହେଉଛି ଆଜ୍ଞା, ଜଳଛତ୍ର ଦିଆ ହେଉଛି ଆଜ୍ଞା,
0: ଦିଆ ହେଉଛି। ଆଚ୍ଛା, ଆପଣଙ୍କ ଘରେ ଆଉ କିଏ ସବୁ ଅଛନ୍ତି?
1: ଆମ ଘରେ ତ ଏଇନେ ମୁଁ ଅଛି, ସ୍ତ୍ରୀ ଅଛି, ମୋ ପୁଅ ଅଛି, ଆଉ ଝିଅମାନେ ଅଛନ୍ତି।
0: ଚିତ୍ରସେନ ବାବୁ, କ'ଣ କରନ୍ତି ଆପଣ?
1: ମୁଁ ହୋଟେଲ

0: ଆଜ୍ଞା।
1: ହୋଟେଲ କେମିତି ଚାଲିଛି ଏବେ?
0: ହୋଟେଲ ଭଲ ଚାଲିଛି ଆଜ୍ଞା।
1: ଆଚ୍ଛା, ଦୈନିକ କେତେ ବ୍ୟବସାୟ ହେଉଛି ପ୍ରାୟ, ମାନେ କେତେ ଲୋକ ଆପଣଙ୍କ ହୋଟେଲକୁ ଆସନ୍ତି ଖାଇବାକୁ?
0: ଆମର ଆସନ୍ତି ନା ଆଜ୍ଞା, ବହୁତ ଦୈନିକ କହିନେ 5,000-6,000 କେମିତି 7,000 ବି ହେଇଯାଇଛି ଆଜ୍ଞା।
1: ଆଚ୍ଛା, ଆପଣଙ୍କ ଦୋକାନକୁ ଯେଉଁ ଗ୍ରାହକ ମାନେ ଆସୁଛନ୍ତି ସେମାନେ କେମିତି ଟିକେ ଛାଇରେ ବସିକିରି ଖାଇପାରିବେ, ସେମିତି କିଛି ବ୍ୟବସ୍ଥା କରିଛନ୍ତି?
0: ଆମର ବଡ଼ ଏଇଟା କରାହେଇଛି ଆଜ୍ଞା, ଛାଇ ଏକା କରାହେଇଛି, ଭିତରେ ବସିକରି ଖାଆନ୍ତି ଆଉ।
1: ପବନ ଯିବା ପାଇଁ ଭଲ ସୁବିଧା ରାସ୍ତା ଅଛି?
0: ହଁ ଆଜ୍ଞା।
1: ଏଇ ବିଶେଷ କରି ଖରା ଦିନେ ଆପଣଙ୍କର ସେଠି କିଛି ଏମିତି ପର୍ବପର୍ବାଣି ରହିଛି ପାଳିତ ହୁଏ?
0: ପର୍ବ

0: କିଛି ଜଣେ କନ୍ୟା ପକ୍ଷ ଜଣେ ବର ପକ୍ଷ ଏମିତି ହେଇକିରି
1: ସେମିତି ଏକା ହୁଏ ଆଜ୍ଞା,
0: ଭଗବାନ ଶିବ ଏବଂ ମା ପାର୍ବତୀଙ୍କର ବିବାହ କରନ୍ତି।
1: ହଁ, ବିବାହ ଉପରେ କରି ଆଜ୍ଞା ଭୋଜି କରା ହୁଏ ଆଜ୍ଞା।
0: ଆଚ୍ଛା, ବହୁତ ଗହଳି କିଛି ଯାନିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ।
1: ହଁ ଆଜ୍ଞା,
0: ଠିକ ଅଛି। ଆଉ ଆପଣଙ୍କ ଦୋକାନ ଭଲ ଚାଲୁ, ଆଉ ଆପଣଙ୍କ ସେ ଅଞ୍ଚଳରେ ଯେଉଁ ପର୍ବପର୍ବାଣି ପାଳିତ ହେଉଛି ତାର ଆନନ୍ଦ ଆପଣ ନିଅନ୍ତୁ। କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣେଇବୁ?
1: ହିନ୍ଦୀ ଫିଲ୍ମର ଗୀତ ଟିକେ ଶୁଣେଇ ଦେବେ ଆଜ୍ଞା।
0: ଠିକ ଅଛି, ଆପଣଙ୍କ ପାଇଁ ଏଇ ଗୀତଟି ଶୁଣଉଛୁ, ରହିଲୁ, ଅନେକ ଧନ୍ୟବାଦ।
1: ନମସ୍କାର ଆଜ୍ଞା।

0: ହ୍ୟାଲୋ
1: ହ୍ୟାଲୋ ଭାଇ, ନମସ୍କାର।
0: ନମସ୍କାର। ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ସୁନୀଲ କାନ୍ତ ମହାନ୍ତି, ଯେଉଁକାଲି ଶଙ୍ଖଥରାସ କଟକରୁ କହୁଛି।
0: ସୁନୀଲ ବାବୁ, ଆପଣ ଆମର ଜଣେ ନିୟମିତ ଶ୍ରୋତା, ବିଭିନ୍ନ ସମୟରେ ଆମର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥାନ୍ତି ଏବଂ ସୁନ୍ଦର ମତାମତ ସବୁ ଦେଇଥାନ୍ତି। ପୂର୍ବରୁ ମଧ୍ୟ ଆମର କାର୍ଯ୍ୟକ୍ରମରେ ଆପଣ କହିଥିଲେ ଯେ ଆପଣ ଶିକ୍ଷକତା କରନ୍ତି।
1: ଆଜ୍ଞା।
0: ଯାହା ହଉ, ଗୋଟିଏ ମହାନ କ୍ଷେତ୍ରରେ ଆପଣ ଅଛନ୍ତି, ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ନିର୍ମାଣ କରୁଛନ୍ତି। ଏବେ ତ ଖରାଦିନ, ଆଉ ପିଲାଙ୍କର ସବୁ ଛୁଟି ଚାଲିଛି,
1: ଆଜ୍ଞା।
0: ଆଉ ବିଭିନ୍ନ ପରୀକ୍ଷା ଫଳ ମଧ୍ୟ ବାହାରୁଛି, ଆଉ ଆଗକୁ ମଧ୍ୟ ନୂଆ ଭାବେ ସେସନ୍ ଆରମ୍ଭ ହବ।
1: ଆଜ୍ଞା
0: ଆଉ
1: ଆଜ୍ଞା
0: ବର୍ତ୍ତମାନ ତ ପ୍ରବଳ ଖରା ହେଉଛି ବିଭିନ୍ନ ଆଡ଼େ,
1: ଆଜ୍ଞା।
0: ଆଉ ସେଠାକାର ସ୍ଥିତି କ'ଣ, ଆଉ ସେଠି ଗ୍ରୀଷ୍ମତାପ ନିବାରଣ ପାଇଁ କିଛି କ'ଣ ବ୍ୟବସ୍ଥା ସବୁ କରାଯାଇଛି ଜନସାଧାରଣଙ୍କ ଦ୍ୱାରା ବା ସ୍ୱେଚ୍ଛାସେବୀ ସଂସ୍ଥା ଏବଂ ଯୋଉ ପ୍ରଶାସନ ଦ୍ୱାରା?
1: ଆଉ ଭାଇ, ବିଶ୍ୱାସ କରିବେନି, ଏପଟେ ଏତେ ଗରମ ହଉଛି ମାନେ ତାକୁ ସହିବା ବି ମୁସ୍କିଲ ହଉଛି। ମାନେ ଏଭଳି ଭାବରେ ଆସବାବପତ୍ରଠୁ ଆରମ୍ଭ କରି ଘରର ଖଟ ଇତ୍ୟାଦି ଇତ୍ୟାଦି ସମସ୍ତେ ଏତେ ଜୋର ଉଷ୍ମ, ତାପରେ ଏତେ ଗରମ ରହୁଛି ବାତାବରଣ, ଯାହାଫଳରେ କି

0: ଟିକେ ସୁଖ ନିଦ୍ରା ପାଇବା ଭାରି ମହାମୁସ୍କିଲ।
1: ଓହୋ, ତଥାପି କିଛି ବ୍ୟବସ୍ଥା ଏମିତି ଯୋଉ ପଚାରିଲି ମୁଁ, ଜନସାଧାରଣଙ୍କ ପାଇଁ ଯେତେବେଳେ ସେମାନେ କୌଣସି ରାସ୍ତାରେ ଯାଉଛନ୍ତି, ପ୍ରବଳ ଖରା ହେଉଛି,
0: ଆଜ୍ଞା ଆଜ୍ଞା,
1: କିଛି ବ୍ୟବସ୍ଥା ହେଇଛି କି?
0: ନିଶ୍ଚିତ ଭାବରେ ବହୁତ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ସବୁ ଜଳଛତ୍ରର ବ୍ୟବସ୍ଥା କରୁଛନ୍ତି। ସମାଜର ବିଭିନ୍ନ ବର୍ଗର ଲୋକ ମଧ୍ୟ ଯୋଉମାନେ ସମାଜର ହିତାକାଂକ୍ଷୀ ସେମାନେ ମଧ୍ୟ ସ୍କୁଲ ପିଲାଙ୍କ ତରଫରୁ ହଉ କି ଟିଚର ଷ୍ଟାଫ ମାନଙ୍କ ତରଫରୁ ହଉ, ଏମାନେ ସବୁ କଣ କରୁଛନ୍ତି ନା ଜଳଛତ୍ରର ବ୍ୟବସ୍ଥା ବିଭିନ୍ନ ସ୍ଥାନରେ କରିଛନ୍ତି। ଲୋକମାନେ ଥଣ୍ଡା ପାନୀୟ ଯୋଗାଇ ଦଉଛନ୍ତି, ତାପରେ ତଙ୍ଖ ତୋରାଣୀ ଟାଇପ୍ର ଯୋଉ ଦହି ସର୍ବତ, ତାପରେ ତୋରାଣୀ ପାଣି, ଏଗୁଡା ସବୁ ଲୋକମାନଙ୍କୁ ଦଉଛନ୍ତି।
1: ଇଏ ହଉଛି ଗୋଟେ ସୁନ୍ଦର ପଦକ୍ଷେପ। ଆଉ ରାସ୍ତାରେ ଏଭଳି କିଛି ଯଦି ଯୋଗାଇ ଦିଆଯାଏ, ନିଶ୍ଚିତ ଭାବରେ କିଛି ପରିମାଣରେ ଉପଶମ ମିଳିବ। ଆଉ ଆପଣ ସେଠାକାର ସ୍ଥିତି ସମ୍ପର୍କରେ ସବୁ ବର୍ଣ୍ଣନା କଲେ, ଆଉ ଆମର କାର୍ଯ୍ୟକ୍ରମ ମଧ୍ୟ ନିୟମିତ ଶୁଣୁଛନ୍ତି। କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
0: ଯେକୌଣସି ଗୋଟିଏ ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତଟିଏ ମୁଁ ଶୁଣିବାକୁ ଚାହିଁବି।
1: ଆମେ ଶୁଣଉଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ଏଇଭଳି ଆମ ସହିତ ସବୁବେଳେ ଯୋଗାଯୋଗରେ ଥାଆନ୍ତୁ।
0: ଆଜ୍ଞା ଭାଇ, ନମସ୍କାର।
1: ନମସ୍କାର।

0: ଆଚ୍ଛା, କେମିତି ଜାଣିଲେ ଆମର କାର୍ଯ୍ୟକ୍ରମ ସମ୍ପର୍କରେ?
1: ଆଜ୍ଞା, ମୋବାଇଲ ଆପ୍ରେ ମୁଁ ଆପଣଙ୍କ କାର୍ଯ୍ୟକ୍ରମ ଶୁଣୁଥିଲି, ଆଉ ସେଠି ଆପଣଙ୍କ ନମ୍ବର କହିଲେ ତ ସେଥିରେ ମୁଁ ରେକର୍ଡିଂ କରିଥିଲି ଆଉ ଆପଣଙ୍କୁ ଫୋନ ଲଗାଇଲି। ଆଉ
0: ଯାହା ହଉ, ଖୁସିର କଥା ଯେ ଆପଣ ଏତେ ଦୂରରୁ ଆକାଶବାଣୀ ପୁରୀ ସହିତ ଯୋଗାଯୋଗ କରିଛନ୍ତି। ମନୋଜ ବାବୁ, କଣ କରନ୍ତି ଆପଣ?
1: ମୁଁ ଚାଷବାସ କରେ।
0: ଆଚ୍ଛା
1: ଆଜ୍ଞା, ପନିପରିବା ଚାଷ, ଧାନ ଚାଷ।
0: ଆଚ୍ଛା, ନିଜର ବିଲ ରହିଛି ନା କେମିତି କରୁଛନ୍ତି?
1: ହଁ, ନିଜର ବିଲ ରହିଛି, ମାନେ ନିଜର ଅଛି, 7 ଏକର ଜମି ଅଛି।
0: ଆପଣଙ୍କୁ ଛାଡ଼ିଦେଲେ ଆପଣଙ୍କ ପରିବାରରେ ଆଉ କେଉଁ ମାନେ ଏଇ କ୍ଷେତ୍ରରେ ଅଛନ୍ତି?
1: ବାପା ଅଛନ୍ତି, ବାପା ଭାଇ ସମସ୍ତେ କରନ୍ତି।
0: ଆଚ୍ଛା, ତାହେଲେ ଆପଣଙ୍କର ଚାଷୀ ପରିବାର।
1: ଆଜ୍ଞା
0: ଆମର ଆକାଶବାଣୀ ପୁରୀର ଗୋଟେ ଚାଷବାସ ଉପରେ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି, ଶୁଣୁଛନ୍ତି?
1: ଶୁଣୁଛି, ସବୁଦିନ ଶୁଣି ପାରୁନାହିଁ, କାର୍ଯ୍ୟ ବ୍ୟସ୍ତତାରୁ ଶୁଣି ପାରୁନି, ବେଳେ ବେଳେ ଶୁଣେ।
0: କାର୍ଯ୍ୟକ୍ରମ ନାଁ କଣ କହିଲେ?
1: କିଷାନ ବାଣୀ।
0: କିଷାନ ବାଣୀ, ଯାହା ହଉ ନାଁଟିକୁ ମନେ ରଖିଛନ୍ତି। ଆମର ବିଶେଷଜ୍ଞମାନେ ବିଭିନ୍ନ ଚାଷ ସମ୍ପର୍କରେ ବହୁ ସୁନ୍ଦର ଭାବରେ ବର୍ଣ୍ଣନା କରି କହୁଛନ୍ତି, ଆଉ କିଭଳି ଭାବରେ ଆପଣ ଉନ୍ନତ ମାନର ଚାଷ କରିପାରିବେ। ଆମର କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ, କୃଷି କ୍ଷେତ୍ରରେ ଆହୁରି ପ୍ରଗତି ଆଣନ୍ତୁ। ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣେଇବୁ କୁହନ୍ତୁ?
1: ତତେ ମୋ ରଣର ଏ ଚଲା ବାଟେ ଫୁଲ ଗୋଟେ କଣ୍ଟା ଗୋଟେ।
0: ଠିକ୍ ଅଛି ମନୋଜ ବାବୁ, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।

କଣ ଶ୍ରୋତା ବନ୍ଧୁ, ଆପଣମାନେ ହଜି ଯାଇଥିଲେ ନା ଗୀତରେ ଗୀତରେ ଆଉ ମନର କଥା ମଧ୍ୟରେ? ଆମେ ଯଦି ଆପଣାର ମଣିଷର ହୃଦୟର କଥାକୁ ବୁଝିପାରିବା, ଜୀବନ ହେବ ମଧୁମୟ। ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆଜି ପାଇଁ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପରିସରରୁ ଆପଣମାନଙ୍କଠାରୁ ବିଦାୟ ନେଇ ରହୁଛି ମୁଁ ପ୍ରକାଶ ରଥ। ନମସ୍କାର।

0: ଉପସ୍ଥାପନାରେ ଥିଲେ ପ୍ରକାଶ କୁମାର ରଥ।
1: ପ୍ଲାଟଫର୍ମ
2: ନମ୍ବର
3: 2 ଚେନ୍ନାଇ
1: ବାଲି
2: ସୁପର
1: ଫାଷ୍ଟ ଏକ୍ସପ୍ରେସ କେ
3: ୟାକୁ ମୋବାଇଲ ଚାର୍ଜ
1: କରିବ ତ ପର୍ସନାଲ ଡେଟା ହେବ ପବ୍ଲିକ।
2: ଦେଖିଲୁ ବାପା ମୁଁ ପେ କରୁଛି।

ଆକାଶବାଣୀ ପୁରୀ ଆରମ୍ଭ କରୁଛୁ ସୂଚନା ଓ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। କାର୍ଯ୍ୟକ୍ରମର ଆରମ୍ଭରେ ଆସନ୍ତୁ ଶୁଣିବା ସାଗର ଚଳଚ୍ଚିତ୍ରରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି କଣ୍ଠଶିଳ୍ପୀ ଭିକାରୀ ବଳ।

ଶ୍ରୋତା ବନ୍ଧୁ, କେତୋଟି ଶବ୍ଦ କହିବା ସହଜ, କିନ୍ତୁ ସେହି ଶବ୍ଦର ମୂଲ୍ୟ ବୁଝିବାକୁ ହେଲେ ଜୀବନରେ ଅନେକ ଅନୁଭବ ଓ ଅନୁଭୂତି ନିହାତି ଆବଶ୍ୟକ। ଏ କଥାଟିକୁ ମୁଁ ଆଉ ଟିକେ ସରଳ କରିଦେଉଛି। ଯେପରି ଗୋଟିଏ ଛୋଟିଆ ମଞ୍ଜିଟିଏ ଅନେକ ଝଡ଼, ବର୍ଷା, ଖରା, ଶୀତ ସହି ସହି ପରବର୍ତ୍ତୀ ସମୟରେ ସେହି ବୃକ୍ଷଟି ଛୋଟରୁ ବଡ଼ ହୋଇ ମିଠା ମିଠା ଫଳ ଆମକୁ ଯୋଗାଇଥାଏ। ଠିକ୍ ସେହିପରି ସୁନ୍ଦର ଶବ୍ଦର ସଂଯୋଜନା ମଧ୍ୟ ଧୈର୍ଯ୍ୟ, ସଂଯମ ଓ ଭଲ ପାଇବାରୁ ସୃଷ୍ଟି ହୋଇଥାଏ।

କହିବାର ତାତ୍ପର୍ଯ୍ୟ ହେଉଛି, ମିଠା ମିଠା କଥା ବା ସୁନ୍ଦର ଶବ୍ଦ କେବଳ ଯେ କାନକୁ ଭଲ ଶୁଭେ ତା ନୁହେଁ, ବରଂ ହୃଦୟକୁ ମଧ୍ୟ ସ୍ପର୍ଶ କରିବା ଆବଶ୍ୟକ। ତେଣୁ କାହାକୁ କିଛି କହିବା ପୂର୍ବରୁ ଥରେ ନିଶ୍ଚୟ ଭାବନ୍ତୁ, କିଛି ସକାରାତ୍ମକ କଥା କାହାର ଭଙ୍ଗା ମନକୁ ନୂତନ ଆଶାର ସଞ୍ଚାର କରିପାରେ।

ତେବେ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଆସନ୍ତୁ ଶୁଣି ନେବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ। କଣ୍ଠରେ ସେ ଶିଳ୍ପୀ ଅନୁରାଧା ପଡ଼ୱାଲ, ଚଳଚ୍ଚିତ୍ର ଧର୍ମ ସହିଲେ ହେଲା।

0: ଶ୍ରୋତା ବନ୍ଧୁମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗା ହର୍ଚ୍ଚ ଯୋଗେ। ଆମର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ୍ କରି ମଧ୍ୟ ଆପଣମାନେ ଶୁଣିପାରିବେ।
1: ହେଇଗଲା ବନ୍ଦୋବସ୍ତ,
2: କାହାର ଗୁଡ଼ିର ଫିସ୍ର ଦେଖା 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି, ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡ଼ିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି। ହେଇଗଲା ବନ୍ଦୋବସ୍ତ, ଦରମା ଆଡଭାନ୍ସରେ ପଠେଇଛି।
3: RBI କହେ
1: ସଠିକ ଆର୍ଥିକ ଆଚରଣ ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ।

ଆପଣମାନେ ଶୁଣୁଛନ୍ତି ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, 1981 ମେ ମାସ 13 ତାରିଖ ଦିନ ବଲିଉଡ୍ ଫିଲ୍ମ ହିରୋଇନ୍ ସନି ଲିଓନ୍ଙ୍କର ଜନ୍ମ ହୋଇଥିଲା। ଆଜି ହେଉଛି ତାଙ୍କର ଶୁଭ ଜନ୍ମଦିବସ। 2011 ମସିହାରେ ବିଗ୍ ବସ୍ ସିଜନ୍ 5ରେ ଆସିବା ପରେ ସେ ଫେମସ୍ ହୋଇଥିଲେ। ପରବର୍ତ୍ତୀ ସମୟରେ 2012 ମସିହାରେ ଜିସ୍ମେ 2 ଫିଲ୍ମରୁ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ।

ଏବେ ଆସନ୍ତୁ ଶୁଣିନେବା ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ। କଣ୍ଠରେ ସଜାଇଛନ୍ତି ଶିଳ୍ପୀ ଉଦିତ ନାରାୟଣ ଓ ସୁନିଧି ଚୌହାନ, ଚଳଚ୍ଚିତ୍ର ଅଗ୍ନିପଥ।

ଶ୍ରୋତା ବନ୍ଧୁ, ଆମ ଭାରତର ପଞ୍ଚମ ରାଷ୍ଟ୍ରପତି ତଥା ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବା ମହାନ ବ୍ୟକ୍ତିତ୍ୱ ହେଉଛନ୍ତି ଫକରୁଦ୍ଦିନ ଅଲ୍ଲୀ ଅହମ୍ମଦ। 1905 ମେ ମାସ 13 ତାରିଖରେ ତାଙ୍କର ଜନ୍ମ ହୋଇଥିଲା। 1974 ଅଗଷ୍ଟ 24 ତାରିଖରୁ 1977 ଫେବୃଆରୀ 11 ତାରିଖ ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ଭାବରେ କାର୍ଯ୍ୟ ତୁଲାଇଥିଲେ। 1931 ଫକରୁଦ୍ଦିନ ଅଲ୍ଲୀ ଅହମ୍ମଦ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କରିଥିଲେ। 1938 ତାଙ୍କୁ ଅର୍ଥମନ୍ତ୍ରୀ ଭାବରେ ନିଯୁକ୍ତି ମିଳିଥିଲା। ସତ୍ୟାଗ୍ରହ ଆନ୍ଦୋଳନ ଓ ଭାରତ ଛାଡ଼ ଆନ୍ଦୋଳନକୁ ସମର୍ଥନ କରିବାରୁ ତାଙ୍କୁ 3 ବର୍ଷରୁ ଅଧିକ ସମୟ କାରାଗାରରେ ଅତିବାହିତ କରିବାକୁ ପଡ଼ିଥିଲା। ତେବେ ଶ୍ରୋତାବନ୍ଧୁ, ଆମର ବାର୍ତ୍ତାଳାପ ତ ଆଗକୁ ଜାରି ରହିବ, କିନ୍ତୁ ବର୍ତ୍ତମାନ ସମୟ ହୋଇଛି ଶୁଣିନେବା ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟିକୁ।

ଶ୍ରୋତା ବନ୍ଧୁ, ଆମେ କଥା ହେଉଛେ, କ୍ଷମା କରିବେ, ଆମେ କଥା ହେଉଛେ ଆମ ଦେଶର ପଞ୍ଚମ ରାଷ୍ଟ୍ରପତି ଫକରୁଦ୍ଦିନ ଅଲି ଅହମ୍ମଦଙ୍କ ବିଷୟରେ। ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପୂର୍ବରୁ ଫକରୁଦ୍ଦିନ ଅଲି ଅହମ୍ମଦ ଖାଦ୍ୟ ଏବଂ କୃଷି ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଥିଲେ। 1974 ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ରାଷ୍ଟ୍ରପତି ପଦ ପାଇଁ ଚୟନ କରିଥିଲେ। ତେବେ 1977 ହୃଦଘାତରେ ସେ ପ୍ରାଣତ୍ୟାଗ କରିଥିଲେ।

103.4 FM ଆକାଶବାଣୀ ପୁରୀ। ବର୍ତ୍ତମାନ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଏବେ ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ। ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ମହମ୍ମଦ ଆଜିଜ୍, ଚଳଚ୍ଚିତ୍ର ଆଇ ମିଲନ କି ରାତ।

ଶ୍ରୋତାବନ୍ଧୁ, ଟାଣ ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ ଓ ଖରାବେଳରେ ନିଆଁ ପାଖରେ କାମ କରନ୍ତୁ ନାହିଁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା, ରକ୍ତଚାପ ଓ ମଧୁମେହର ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ଆଦୌ ବାହାରକୁ ଯାଆନ୍ତୁ ନାହିଁ।

0: ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି ଉଭୟ ପକ୍ଷଙ୍କ ମଧ୍ୟରେ ମୌଳିକ ସାମଗ୍ରୀଗୁଡ଼ିକ ରପ୍ତାନୀ ବୃଦ୍ଧି କରିବା ଏବଂ ଅର୍ଥନୈତିକ କାରବାରକୁ ସହଜ ସୁଗମ କରିବା ସମ୍ପର୍କରେ ଆଲୋଚନା କରାଯାଇଛି। ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ମତ ବିନିମୟ କରିଥିଲେ। ଉଭୟ ପକ୍ଷ ବହୁମୁଖୀ ଧାରାରେ କାର୍ଯ୍ୟ କରିବା ଲାଗି ସହମତ ହୋଇଥିଲେ। ସେ ଆସନ୍ତାକାଲିଠାରୁ ହେବାକୁ ଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ଭାରତ ଗସ୍ତରେ ଆସିଛନ୍ତି। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଘଟଣାର ତଦନ୍ତ ଭାର ହାତକୁ ନେଇଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଏକ ଦଳ ଆଜି ଜୟପୁରଠାରେ ପହଞ୍ଚିଛି। ସେଠାରେ ରାଜସ୍ଥାନ ପୁଲିସ୍ର ଏସ୍ଓଜି ଦ୍ୱାରା ପ୍ରାୟ 24 ଜଣଙ୍କୁ ଏ ସଂକ୍ରାନ୍ତରେ ପଚରାଉଚରା କରାଯାଇଛି। ତଦନ୍ତର ଅଂଶସ୍ୱରୂପ ଏସ୍ଓଜି ପକ୍ଷରୁ ଶିକାରଠାରେ ବହୁ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସିବିଆଇ ପକ୍ଷରୁ ପ୍ରଶ୍ନପତ୍ର ପ୍ରଘଟ ନେଇ ଏକ ମାମଲା ରୁଜୁ କରାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ଚଳିତ ମାସ 3 ତାରିଖରେ ଏନ୍ଟିଏ ପକ୍ଷରୁ ନିଟ୍ ସ୍ନାତକ 2026 ପରୀକ୍ଷା ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ମାଇ ଭାରତ ପ୍ଲାଟଫର୍ମରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍ 2026 ନିମନ୍ତେ ଜାତୀୟ ସ୍ତରୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ଯୁବବର୍ଗ ଅଂଶଗ୍ରହଣ କରିବେ। ଅନ୍ଲାଇନ୍ ମାଧ୍ୟମରେ ଚଳିତ ମାସ 20 ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଏହି କ୍ୱିଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ଲାଟଫର୍ମ ଜରିଆରେ 500 ମାଇ ଭାରତ ସ୍ୱେଚ୍ଛାସେବୀଙ୍କୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଚୟନ କରାଯିବ। ଚଳିତ ସପ୍ତାହରେ ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପରିବେଶ ଅନୁକୂଳ ରହିଛି ବୋଲି କୁହାଯାଇଛି। ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବ ବୋଲି ଜଣାପଡ଼ିଛି। ଗତକାଲି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ସାଧାରଣତଃ ପ୍ରତିବର୍ଷ ଜୁନ୍ ପହିଲାରେ କେରଳ ଛୁଇଁଥାଏ। ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ରାୟପୁରଠାରେ ସନ୍ଧ୍ୟା 7:30 ସମୟରେ ଖେଳାଯିବ। ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କରିଛି। ଅହମ୍ମଦାବାଦରେ ଗତକାଲି ଅନୁଷ୍ଠିତ ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 168 ରନ୍ କରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ 61 ଏବଂ ୱାଶିଂଟନ୍ ସୁନ୍ଦର 50 ରନ୍ କରିଥିଲେ। ସନ୍ରାଇଜର୍ସ ପକ୍ଷରୁ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ୍ ହୁସେନ 2 ଲେଖାଏଁ ୱିକେଟ୍ ନେଇଥିବାବେଳେ ଅଧିନାୟକ ପ୍ୟାଟ୍ କ୍ୟୁମିନ୍ସ 1 ୱିକେଟ୍ ଅକ୍ତିଆର କରିଥିଲେ। 169 ରନ୍ ବିଜୟ ଲକ୍ଷ୍ୟରେ ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 14 ଓଭର 5 ବଲ୍ରେ ମାତ୍ର 86 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ତାମିଲନାଡୁ ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହେଲେ ଡିଭିକେ ସରକାର। ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ୍ ରଙ୍ଗାସ୍ୱାମୀ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଯାନବାହନ ସଂଖ୍ୟା ହ୍ରାସ। ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କଲେ ସରକାର। ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଲାଗି ଜୟପୁରରେ ପହଞ୍ଚିଲେ ସିବିଆଇର ସ୍ୱତନ୍ତ୍ର ଦଳ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. In Tamil Nadu, C. Joseph Vijay-led TVK government wins floor test in State Assembly with comfortable majority. N. Rangaswamy Swanin as Chief Minister of Puducherry for a record fifth term. Sentence states intensify fuel-saving measures following Prime Minister Narendra Modi's appeal amid global energy crisis triggered by West Asia conflict. CBSE declares All India Senior Secondary Class 12th results. Gold silver prices jump over 6% after government hiked import duty to around 15%. IMD says monsoon likely to arrive early this year.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଅଟକାଇ ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ଦେଶବ୍ୟାପୀ ଚଳିତ ମାସ 3 ତାରିଖରେ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି 2026 ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ 22 ଲକ୍ଷରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦ୍ୱାଦଶ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ 85.20% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। results.cbse.nic.in ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ଡିଜି ଲକର ଓ ଉମଙ୍ଗ ଆପ୍ ଜରିଆରେ ମଧ୍ୟ ପରୀକ୍ଷା ଫଳ ଜାଣିପାରିବେ। February 17 April 10 ମଧ୍ୟରେ ବିଜ୍ଞାନ ବାଣିଜ୍ୟ ଓ କଳା ବିଭାଗରେ 18 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷା ଫଳ ପ୍ରକାଶ ପାଇବ।

ଫେବୃୟାରୀ 17 ତାରିଖରୁ ଏପ୍ରିଲ 10 ତାରିଖ ମଧ୍ୟରେ ବିଜ୍ଞାନ ବାଣିଜ୍ୟ ଓ କଳା ବିଭାଗରେ 18 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷାଫଳ ପ୍ରକାଶ ପାଇବ। ବଲାଙ୍ଗୀରର କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନ୍ଙ୍କର ଆଜି 78 ବର୍ଷ ବୟସରେ ପରଲୋକ ହୋଇଯାଇଛି। କାଉନ୍ସିଲରରୁ ରାଜନୀତି ଆରମ୍ଭ କରିଥିବା ସ୍ୱର୍ଗତ ଖାନ୍ କଣ୍ଟାବାଞ୍ଜି ଏନ୍ଏସ୍ସି ଚେୟାରମ୍ୟାନ୍ ପରେ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ପରଲୋକରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ସ୍ୱର୍ଗତ ଖାନ୍ଙ୍କ ପରଲୋକରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମାଗୁଡ଼ାସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଗ୍ରୀଷ୍ମକାଳୀନ ଭାରୋତ୍ତୋଳନ ଶିବିର ଆରମ୍ଭ ହୋଇଛି। ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର 8ରୁ 15 ବର୍ଷ ବୟସର 50ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଶିବିର ଆସନ୍ତା ଏକ ମାସ ଧରି ପ୍ରତ୍ୟହ ଅପରାହ୍ନ 4ଟାରୁ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଚାଲିବ। ଏଥିରେ କ୍ରୀଡ଼ାବିତଙ୍କୁ ଭାରୋତ୍ତୋଳନର ପ୍ରାଥମିକ କୌଶଳ, ଶାରୀରିକ ସୁସ୍ଥତା ଓ ନିୟମିତ ଅଭ୍ୟାସ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ଯୋଗଦେଇ କ୍ରୀଡ଼ା କ୍ଷେତ୍ରରେ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିବା ସହ ନିୟମିତ ପ୍ରଶିକ୍ଷଣ ମାଧ୍ୟମରେ ଭବିଷ୍ୟତରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଅର୍ଜନ ପାଇଁ ପ୍ରେରଣା ଦେଇଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ସହ ଅନ୍ୟାନ୍ୟ କ୍ରୀଡ଼ା ପ୍ରଶିକ୍ଷକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଓଡ଼ିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ, ବିଶିଷ୍ଟ କବି ତଥା ଜ୍ଞାନପୀଠ ପୁରସ୍କାର ବିଜେତା ସଚ୍ଚିଦାନନ୍ଦ ରାଉତରାୟଙ୍କ ଜୟନ୍ତୀରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କର କାଳଜୟୀ ସୃଷ୍ଟି ବାଜି ରାଉତ, ପଲ୍ଲୀଶ୍ରୀ ଓ ଛୋଟ ମୋର ଗାଁଟି ଆଜି ବି ପ୍ରତିଟି ଓଡ଼ିଆଙ୍କ ପ୍ରାଣରେ ସ୍ୱଦେଶ ପ୍ରେମ ଓ ମାଟିର ମମତା ଭରିଦିଏ। ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଅତୁଳନୀୟ ଅବଦାନ ଚିରସ୍ମରଣୀୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶିଷ୍ଟ ସାହିତ୍ୟିକ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ତାଙ୍କ କାଳଜୟୀ ରଚନା ଓଡ଼ିଆ ଜାତିର ସାଂସ୍କୃତିକ ଚେତନାକୁ ରୁଦ୍ଧିମନ୍ତ କରିବା ସହିତ ଭାଷା ଓ ସାହିତ୍ୟର ଭିତ୍ତିଭୂମିକୁ ସୁଦୃଢ଼ କରିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ମହାନ ବିପ୍ଳବୀ କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହିତ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମାଇ ଭାରତ ପ୍ଲାଟଫର୍ମରେ ବିକଶିତ ଗ୍ରାମ 2026 ଅଧୀନରେ ଜାତୀୟ ସ୍ତରୀୟ କ୍ୱିଜ୍ ପ୍ରତିଯୋଗିତା ଆୟୋଜନ କରୁଛି। ପ୍ରଥମ ପର୍ଯ୍ୟାୟରେ ଯୁବଗୋଷ୍ଠୀଙ୍କୁ ସୀମାନ୍ତ ଗ୍ରାମ କାର୍ଯ୍ୟକ୍ରମରେ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି। ଦେଶବ୍ୟାପୀ କ୍ୱିଜ୍ ପ୍ରତିଯୋଗିତା ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 500ରୁ ଉର୍ଦ୍ଧ୍ୱ ମାଇ ଭାରତ ସ୍ୱେଚ୍ଛାସେବୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ସୀମାନ୍ତ ଗ୍ରାମଗୁଡ଼ିକର ପରିବର୍ତ୍ତନ, ସ୍ଥାନୀୟ ସଂସ୍କୃତି, ପରିବେଶ ସଚେତନତା ଏବଂ ଅଞ୍ଚଳଗୁଡ଼ିକର ସୁଦୃଢ଼ୀକରଣ କରାଯିବା ପରେ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ମୌସୁମୀକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ମୌସୁମୀ ସମୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ଏଥିରେ ସାଂସଦ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଫକୀରମୋହନ ନାୟକ, ଆରକ୍ଷୀ ଅଧୀକ୍ଷକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ପ୍ରତ୍ୟେକ ବର୍ଷ 6ଟି ବର୍ଗରେ ସାହସିକତା, ସମାଜସେବା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା, ପରିବେଶ, କଳା ଓ ସଂସ୍କୃତି କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଥିବା 5 ବର୍ଷରୁ 18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥିପାଇଁ ଆସନ୍ତା ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ବିଭିନ୍ନ କ୍ଷେତ୍ରରେ ଦେଶର ଯୁବପିଢ଼ିଙ୍କ ସଫଳତାକୁ ପାଳନ କରିବା, ବାସ୍ତବ ଜୀବନର ଆଦର୍ଶ ପ୍ରଦର୍ଶନ କରି ଦେଶବ୍ୟାପୀ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବା ଓ ପିଲାମାନଙ୍କର ସାମଗ୍ରିକ ବିକାଶ ପାଇଁ ପ୍ରତିବର୍ଷ ଏହି ପୁରସ୍କାର ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ 24ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ସପ୍ତାହରେ ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବ ବୋଲି ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣି ଥରେ।

ଟଙ୍କା କମାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟାକୁ ହ୍ରାସ କଲେ ସରକାର। ବୈଦ୍ୟୁତିକ ଯାନର ଅଧିକ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ପରିବହନ ମନ୍ତ୍ରୀଙ୍କ ନିବେଦନ। ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ତାକୁ ଟୋଟାଲି ଗୋଟେ ସହରର ଭାଇବ୍ସ ଦରକାର ହେଉଛି, ଆଉ ସେ ଗାଁରେ ବି ସେଇଭଳିଆ ଭାଇବ୍ସ ତିଆରି କରିବା ପାଇଁ ଚେଷ୍ଟା କରୁଛି ଯେତିକି ବି ଦିନ ରହୁଛି। ତ ତା ଉପରେ ଆମର ମାନେ ଗାଁକୁ ସହର ଭାବରେ କେମିତି ରୂପାନ୍ତରିତ କରାଯାଉଛି ବର୍ତ୍ତମାନର ଦୃଶ୍ୟକୁ ନେଇ ମୁଁ ଗୋଟେ କବିତା ଲେଖିଛି, ଯାହାର ଶୀର୍ଷକ ହେଉଛି ଗାଁରୁ ଆସୁଛି ଏବେ ସହରର ବାସ୍ନା।
1: ଆରେ ବା, ତାହେଲେ ନିହାତି ରୂପେ ମୁଁ ଚାହିଁବି କି ଆମ ଶ୍ରୋତା ବନ୍ଧୁକୁ ଏଇ କବିତାଟି ଶୁଣେଇ ଦେବାକୁ।
0: ଗାଁରୁ ଆସୁଛି ଏବେ ସହରର ବାସ୍ନା, ଢାଞ୍ଚାରେ ନୁହେଁ ଭାବନାରେ ବଦଳିଛନ୍ତି ଗାଁ ବାସିନ୍ଦା। ଭାଗବତ ଟୁଙ୍ଗି ସିନା ଭୁଷୁଡ଼ି ପଡ଼ିଲା, କିନ୍ତୁ ଆଧୁନିକ ଲକ୍ଷ୍ମୀ ପୁରାଣଟା ଭାଇରାଲ ହେଇଗଲା। ରାସନ କାର୍ଡରେ ଚାଉଳ ମିଳିଲା, ଚଷା ଭାଇ ଗୀତ କିନ୍ତୁ ପାଶୁରିଣ ଦେଲା। ଗାଁରୁ ଆସୁଛି ଏବେ ସହରର ବାସ୍ନା, ଆଧୁନିକତାର ସ୍ପର୍ଶ ଏବେ ସଭିଙ୍କୁ ଛୁଇଁଲା। ହାତରେ ସ୍ମାର୍ଟଫୋନ୍ ତ ଶୋଭା ବଢ଼ାଇଲା, କିନ୍ତୁ ସେ ଭଙ୍ଗା ରେଡିଓଟା ସେମିତି ଭଙ୍ଗା ରହିଗଲା। ଗାଁରୁ ଆସୁଛି ଏବେ ସହରର ବାସ୍ନା, ପିଲାମାନେ ଏବେ ସବୁ ସହରେ ବଢ଼ିଲେ, ଗାଁର ପାଣି ପବନ ରୀତିନୀତି ଏବେ ବଦଳି ନଗଲା। ବୁଝାମଣା ଏବେ ଚୁଲିରେ ପଶିଲା, ବୃଦ୍ଧା ବାପା ମାଙ୍କ ଦିନ ବୃଦ୍ଧାଶ୍ରମେ କଟିଲା। ଗୋଧୂଳି ବେଳରେ ଆଉ ଦେଖାଯାଆନ୍ତିନି ଗୋରୁ, ଗୌଡ଼ ପୁଅର ବାଡ଼ି ଖେଳ ଏବେ ସାତ ସପନ ହୋଇଲା। ଗାଁଟା ଏବେ ସହର ବାସିଲା, ପଣା ସଂକ୍ରାନ୍ତିରେ ଆଉ ବେଲ ପଣା ମିଳେନା, କାର୍ତ୍ତିକ ମାସରେ ଗାଁ ପୋଖରୀରେ ଆଉ ଡଙ୍ଗା ଭାସେନା, ରଜ ଆସିଲେ ଆଉ ବର ଓହଳରେ ଦୋଳି ଝୁଲେନା, ନାନାବାୟା ଗୀତ ଗାଇ ମା ଆଉ ତା ଛୁଆକୁ ଶୁଆଇ ଦିଏନା। ଗାଁରୁ ଆସୁଛି ଏବେ ସହରର ବାସ୍ନା, ଜନ୍ତାଳ ଭୋଜି ଆଉ ଗାଁରେ ହଉନି, ଧରମ ମାସରେ ହବିଷ ହାଣ୍ଡି ଆଉ ଚୁଲିରେ ବସୁନି, ପାଶ୍ଚାତ୍ୟ ଭାଷାରେ ଏବେ ସଭି ଜଡ଼ିତ। ଗାଁରେ ଦିଶୁଛି ଏବେ ସହରର ଚିତ୍ର, ଗାଁରେ ଦିଶୁଛି ଏବେ ସହରର ଚିତ୍ର।
1: ଆରେ ବା, ମାନେ ମୁଁ ଭାବୁଛି କି ପ୍ରତ୍ୟେକ ଗାଁବାସୀଙ୍କର ଯେଉଁମାନେ ସେଇ ପୁରୁଣା ଭଲ ପାଇବା, ପୁରୁଣା ସ୍ମୃତି, ପୁରୁଣା ସଂସ୍କୃତିକୁ ଭଲ ପାଆନ୍ତି, ସେମାନଙ୍କ ହୃଦୟର ପ୍ରତ୍ୟେକଟି କଥାକୁ ତୁମେ କବିତା ଆକାରରେ ବଖାଣି ଦେଲ। ବହୁତ ହି ସୁନ୍ଦର ଥିଲା କବିତାଟି, ଏବଂ ମୋତେ ତ ଖାସ କରି ବହୁତ ହି ବଢ଼ିଆ ଲାଗିଲା। ଆଶା କରୁଛି କି ଆମ ଶ୍ରୋତା ବନ୍ଧୁଙ୍କୁ ବି ବହୁତ ଭଲ ଲାଗିଥିବ।
0: ଧନ୍ୟବାଦ।
1: ଆଚ୍ଛା, ବର୍ଷା ତ ଏତେ ସୁନ୍ଦର ସୁନ୍ଦର କବିତା ଲେଖନ୍ତି, କିନ୍ତୁ କୋଉ ଟାଇପ୍ର କବିତା ବର୍ଷାଙ୍କୁ ବେଶୀ ଭଲ ଲାଗେ?
0: ମୋତେ ବେସିକାଲି କରୁଣା ରସରେ ହିଁ କବିତା ଭଲ ଲାଗେ ଲେଖିବା ପାଇଁ, ଯେଉଁଟାକି ଇମୋସନାଲି ହାର୍ଟ ସହିତ ଟଚ୍ ହେଇପାରୁଥିବ। ବାକି ସୋସାଇଟି ଉପରେ କବିତା ଲେଖିବା ପାଇଁ ମୋତେ ଭଲ ଲାଗେ, ସୋସାଇଟିର ବର୍ତ୍ତମାନର ପରିସ୍ଥିତିକୁ ଦେଖିକି ମୁଁ କବିତା ଲେଖେ, ତା ସହିତ ବ୍ୟଙ୍ଗାତ୍ମକ କବିତା ସେଗୁଡ଼ାକ ମଧ୍ୟ ମୁଁ ଲେଖେ।
1: ଆରେ ବା, ତାହେଲେ ବ୍ୟଙ୍ଗାତ୍ମକ କଥା ଉଠିଲାଣି ମାନେ ମୁଁ ନିଶ୍ଚିତ ରୂପେ ଚାହିଁବି ବ୍ୟଙ୍ଗାତ୍ମକ କବିତା ଗୋଟେ ଶୁଣିବା ପାଇଁ।
0: ହଁ, ନିହାତି। ମୋ କବିତାର ଶୀର୍ଷକ ଆମ ଓଡ଼ିଶା ଯେ କେତେ ଭଲ ଥିଲା, ଯେଉଁଟାକି ଗୋଟେ କମେଡ଼ି ଛୁଙ୍କ ସହିତ ଗୋଟେ ମାନେ ସଙ୍ଗର ଟ୍ରାକ୍ରେ ଲେଖା ହେଇଛି। ଆମ ଓଡ଼ିଶା ଯେ କେତେ ଭଲ ଥିଲା, ଏବେ ସବୁ କିଛି ବଦଳି ନଗଲା, ଆମ ସଂସ୍କୃତି ଯେ ନା କରିଥିଲା, ଆମ ପିଠାପଣାକୁ ଆଡ଼େ ଗଲା, ଯେବେଠାରୁ ଲୋକ

କୁହନ୍ତି ଓଡ଼ିଆ ପସନ୍ଦ ନୁହଁ, ଓଡ଼ିଶାରେ କିନ୍ତୁ ଚାକିରି ପାଇଁ ଛୁଟଇ ତାଙ୍କର ସୁଅ। ବାଘ ମାମୁ ଜହ୍ନ ଗୀତ ଏବେ ହେଲାଣି ସାତ ସପନ, ପିଲାମାନେ ଏବେ ଫୋନ ଦେଖିଲେ କରନ୍ତି ନାହିଁ ଭୋଜନ। ତଥାପି ବାପା ମା ଦାନ୍ତ ଦେଖେଇକି କୁହନ୍ତି ଆମ ଅପେକ୍ଷା ପିଲାଙ୍କ ଅଧିକ ଜ୍ଞାନ। ଆମ ଚାଠ

0: ଜାଣିଛ କିନ୍ତୁ ମୁଁ ମୋ ହସକୁ କଣ୍ଟ୍ରୋଲ କରୁଛି, ତମେ କିନ୍ତୁ ସେ ହସ ଭିତରେ ବି ତମେ ଏତେ ଭଲ ଭଲ ଏତେ ଗୁରୁତ୍ୱପୂର୍ଣ୍ଣ କଥା ବି ଲେଖିଛ, ସେ କଥାକୁ ବି ଏଡ଼େଇ ହବନି।
1: ବର୍ତ୍ତମାନର ଯୁବପିଢ଼ିମାନେ ଯେତିକି ଇମୋସନାଲି ଟଚ୍ ନାହାନ୍ତି ସେତିକି କମେଡ଼ିର ଛୁଙ୍କ ସେମାନଙ୍କୁ ଦରକାର ହେଉଛି। ତ ସେଇ ହିସାବରେ ଲୋକମାନଙ୍କୁ ସଚେତନ କରିବା ପାଇଁ ହେଲେ, ଆମର ପ୍ରକୃତ ପରିଚୟ କ'ଣ ସେମାନଙ୍କୁ ଜଣାଇବା ପାଇଁ ହେଲେ, କବିତା ଗୁଡ଼ାକ ବି ମୋ ହିସାବରେ ସେଇଭଳିଆ ଲେଖା ହେବା ଦରକାର ଯେଉଁମାନଙ୍କୁ ସେମାନଙ୍କୁ ମଜା ବି ଲାଗୁଥିବ ଶୁଣିବା ପାଇଁ, ଆଉ ସେଇଟା ଶୁଣିଲା ପରେ ବି ସେମାନଙ୍କ ମାନେ ହାର୍ଟକୁ ସେତିକି ଟଚ୍ କରୁଥିବ, ସେମାନଙ୍କୁ ସେତିକି ବାଧୁଥିବ, ଯାହାଫଳରେ କି ସେମାନେ ପରିବର୍ତ୍ତନ ଆଡ଼କୁ ଗୋଟେ ଷ୍ଟେପ୍ ଯିବେ ନିହାତି ଭାବରେ।
0: ନିହାତି ରୂପରେ ଆଚ୍ଛା, କବିତା ଲେଖିବାଟା ମୋଡ୍ ଉପରେ ଡିପେଣ୍ଡ କରେ କି? ଯେତେବେଳେ ମୋ ମୋଡ୍ ଗୋଟେ ସୋସିଆଲ ଆକ୍ଟିଭିଷ୍ଟ ରୂପରେ ଆସୁଛି, ସେତେବେଳେ ମୁଁ ସୋସାଇଟି ଉପରେ କିଛି ଲେଖିବି। ଯେତେବେଳେ ମୁଁ ପୁରା ଭକ୍ତି ଭାବରେ ବୁଡ଼ିକି ରହୁଛି, ସେଇ ଟାଇମ୍ରେ ମୁଁ ଠାକୁରଙ୍କ ଉପରେ କିଛି ଲେଖିବି। ତ ଏଇଭଳି ମୋଡ୍ ଉପରେ ଲେଖା ଡିପେଣ୍ଡ କରେ କି?
1: ନିହାତି ଭାବରେ। ପ୍ରଥମତଃ ଗୋଟେ କିଛି ଜିନିଷକୁ ଆମେ ଲେଖିବା ପୂର୍ବରୁ ସେଇ ସ୍ଥାନ କାଳ ପାତ୍ର ସବୁକୁ ଆମେ ନଜର କରିକି ହିଁ ଲେଖିଥାଉ। ଯଦି ଜଣେ ପୁରା ଇମୋସନାଲି ଡିପ୍ରେସରେ ଅଛି, ସେ କେବେ ବି ଗୋଟେ ବ୍ୟଙ୍ଗାତ୍ମକ କବିତା ଲେଖିପାରିବନି, କେବେ ଗୋଟେ ମଜାଳିଆ କବିତା ଲେଖିପାରିବନି। କି ଯଦି ଗୋଟେ ଲୋକ ସେଇଭଳିଆ ଜଲି ମୁଡ୍ରେ ଅଛି, ସେ କେବେ ବି ହଠାତ୍ କିନା ତା ଟ୍ରାକ୍ ଚେଞ୍ଜ କରିକି ଇମୋସନାଲି ଆଡ଼କୁ ଆସିପାରିବ ନାହିଁ। ଆଉ ସେତିକି ଭକ୍ତିର ଭାବରେ ନ ଭିଜିଲେ ଭକ୍ତିମୟ କବିତା ମଧ୍ୟ ଲେଖାଯାଇପାରିବ ନାହିଁ। ତ କବିତା ଲେଖିବା ପାଇଁ ନିହାତି ଭାବରେ ସେଇଭଳିଆ ଫିଲିଙ୍ଗସ୍ ଆସିବା ଦରକାର, ସେଇଭଳିଆ ମୁଡ୍ ଥିବା ଦରକାର, ସେଇଭଳିଆ ପରିସ୍ଥିତି ଥିବା ଦରକାର, ଯାହାଦ୍ୱାରା କି ଲୋକଟେ ବୁଡ଼ିକି କବିତା ପ୍ରତି ଆସକ୍ତି ଆସିବ ଏବଂ ସେ ଲେଖିପାରିବ। ଯେମିତିକି ମୁଁ ଗୋଟେ ଜଗନ୍ନାଥଙ୍କ ପ୍ରତି ଗୋଟେ ଏମିତି ଗୋଟେ ସିଚୁଏସନ୍ ଥିଲା ଯେଉଁଠିକି ମୋତେ ଲାଗିଲା କି ମୋତେ କିଛି ହେବାର ହିଁ ନାହିଁ। ବର୍ତ୍ତମାନ ମୋର ଜନ୍ମ ଯେଉଁଥିପାଇଁ ବି ଭଗବାନ କରିଥାନ୍ତୁ, ସୋସାଇଟିରେ ମୋତେ କିଛି ବି କରିବାର ନାହିଁ, ମୋତେ ବାସ୍ ଜଗନ୍ନାଥଙ୍କ ପାଖରେ ରହିବାର ଅଛି, କାରଣ ସେ ହିଁ ସବୁକିଛି। ତ ସେଇ ଭକ୍ତିମୟ ଭାବନା ଯେତେବେଳେ ମୋ ମନକୁ ଆସିଥିଲା, ସେତେବେଳେ ମୁଁ ଜଗନ୍ନାଥଙ୍କ ପାଇଁ ଗୋଟେ କବିତା ଲେଖିଥିଲି।
0: ଜଗନ୍ନାଥଙ୍କ କଥା ଆସିଲାଣି ମାନେ ତ ମୁଁ ଆଉ ନ ଶୁଣିକି ରହିପାରିବିନି। ତାହେଲେ ମୁଁ ବର୍ତ୍ତମାନ ରିକ୍ୱେଷ୍ଟ କରିବି ଯେ ତମେ ଜଗନ୍ନାଥଙ୍କ ଉପରେ ଯେଉଁ ଭକ୍ତିପୂତ କବିତାଟି ଲେଖିଛ, ସେ କବିତାଟି ଶୁଣାଇବା ପାଇଁ।
1: ହଁ, ନିହାତି। ମୋ କବିତାର ଶୀର୍ଷକ ମୋତେ କରନ୍ତୁନି। ମୋତେ କରନ୍ତୁନି ତୋ ବାଇଶି ପାହାଚ, ତୋ ପାଦ ସ୍ପର୍ଶରେ ନୀତି ହୁଅନ୍ତି ମୁଁ ହରସ। ମୋତେ କରନ୍ତୁନି ତୋ ରଥର ଦୌଡ଼ି, ମୋ ସାହାରେ ବରଷକୁ ଥରେ ଯାଆନ୍ତୁ ତୁ ଶ୍ରୀଗୁଣ୍ଡିଚା ନଗରୀ। ମୋତେ କରନ୍ତୁନି ତୋ ନରେନ୍ଦ୍ରର ପାଣି, ଚାପ ଖେଳୁଥାନ୍ତୁ ମୋହରି ବକ୍ଷରେ ନନ୍ଦା ଭନ୍ଦାରା ଚଢ଼ି। ମୋତେ କରନ୍ତୁନି ତୋ ଶ୍ରୀମନ୍ଦିରର ସିଡ଼ି, ଶୋଭା ମୁଁ ବଢ଼ାନ୍ତି ତୋ ବଡ଼ ଦେଉଳେ ପୁଣି। ମୋତେ କରନ୍ତୁନି ତୋ ଅଭଡ଼ା କୋଢ଼ୁଆ, ମୋହରି ତନୁରେ ତୁ ଭୋଜନ କଲେ ହୋଇଯାଆନ୍ତି ମୁରୁଣି। ଯଦି ତୁ ନ ଦେଲୁ ତୋ ସେବାରେ ଭାଗ, ଯଦି ତୁ ନ ଦେଲୁ ତୋ ସେବାରେ ଭାଗ, ତଥାପି କରୁନି ତୋ ଉପରେ ରାଗ, କରିଦେ ମୋତେ ଚନ୍ଦନର ବୃକ୍ଷ, ତୋ ଦେହରେ ନୀତି ହେଉଥିବେ ଲେପ। ଯଦି ତୁ ନ ଦେଲୁ ଶ୍ରୀକ୍ଷେତ୍ରରେ ଜନ୍ମ, ତଥାପି କେବେ ମୁଁ ହେବିନି ଅଝଟ, କରିଦେ ମୋତେ ତୁଳସୀର ଜଟ, ତୋ ମସ୍ତକେ ନୀତି ହେଉଥିବି ସଜ। ନହେଲା ପଛେ ତୋ ରାଧାରାଣୀ, ନହେଲେ ପଛେ ତୋର ରାଧା ମାଈ, କହିବିନି ହେବା ପାଇଁ ମୀରାବାଇ, ଦାସିଆ ବାଉରୀ ଭକ୍ତ ସାଲବେଗ, କେବେ ନପାରେ ମୁଁ ହେଇ, କେବେ ନପାରେ ମୁଁ ହେଇ। କରିଦେ ମୋତେ ତୋ ବଡ଼ ଦେଉଳେ ମାଟିର ଦୀପଟେ ପୁଣି, ମୋହରି ଜ୍ୟୋତିରେ ତୋ ନାଲି ଅଧର, ପ୍ରକାଶିତ ହେବ ପୁଣି, ପ୍ରକାଶିତ ହେବ ପୁଣି।
0: ଆରେ ବା, ଏତେ ସୁନ୍ଦର ଭାବନା ତମର ରହିଛି ଜଗନ୍ନାଥଙ୍କ ପ୍ରତି, ସେଥିପାଇଁ ତମର ଶବ୍ଦାବଳୀରେ ମଧ୍ୟ ସେ ମାଧୁର୍ଯ୍ୟତା ଜଣା ପଡ଼ିଯାଉଛି।
1: ହଁ, ଭକ୍ତି ନ ଆସିଲେ, ସେଇଭଳିଆ ଭାବନା ନ ଆସିଲେ ଆମେ କେବେ ବି ଲେଖିପାରିବାନି। ତ ସେଇଭଳିଆ ଭାବନା ସେଇ ସମୟରେ ଥିଲା ଯାହାକୁ ନେଇକି ମୁଁ ଲେଖିଥିଲି। ବହୁତ ଛୋଟ ଛୋଟ ଜିନିଷ ଯେଉଁଟାକି ଆମେ ସମସ୍ତେ ଜାଣିଛେ, ତାକୁ ନେଇକି ଲେଖିବାର ଖାଲି ସେ ଭାବନା ଆସିଲେ, ଜଗନ୍ନାଥଙ୍କ କୃପା ହେଲେ ଲେଖିହେବ।
0: ଆଚ୍ଛା, ଆଜ୍ ଏ ୱୁମେନ୍ ତମେ କେତେ ଅସୁବିଧାର ସମ୍ମୁଖୀନ ହେଇଛ, ଆଉ ସେଇ ସବୁ ଅସୁବିଧାକୁ ନେଇ କେବେ ଇଚ୍ଛା ହେଇଛି ଯେ ନାଇଁ ମୁଁ ସେଇ ଉପରେ ସେଇ ନାରୀମାନଙ୍କ ଉପରେ କିଛି ଲେଖିବି ବୋଲି?
1: ଦେଖନ୍ତୁ, ବର୍ତ୍ତମାନ ସୋସାଇଟିରେ ଆମେ ଯଦି ଦେଖିବା, ସରକାରୀ କାଗଜପତ୍ରରେ କେବଳ ପୁରୁଷ ଆଉ ନାରୀକୁ ସମାନ ଭାବରେ ଗଣନା କରାଯାଇଛି, କିନ୍ତୁ ପ୍ରକୃତରେ ପୁରୁଷ ଆଉ ନାରୀ ସମାନ ନୁହନ୍ତି। ଆଉ ମୋ ହିସାବରେ ଗୋଟେ ନାରୀ ସେମିତି ହେବା ଦରକାର ଯାହାକୁ ଆମେ ପ୍ରକୃତରେ ନାରୀ କହିପାରିବା, ତାର ସଂସ୍କାର, ତାର ମର୍ଯ୍ୟାଦା ଭିତରେ ସେ ରହୁଥିବା ଦରକାର। ସଂସ୍କାରର ମାନେ ଏହା ନୁହେଁ କି ସେ ତାର କର୍ମକ୍ଷେତ୍ରକୁ ଯିବନି, ସେ ତା ଇଚ୍ଛା ଅନୁସାରେ ବଞ୍ଚିବନି। କିନ୍ତୁ ବର୍ତ୍ତମାନର ନାରୀମାନେ ସମସ୍ତେ ନୁହନ୍ତି, କିଛି ନାରୀମାନେ ଏତେ ବିଶୃଙ୍ଖଳିତ ହେଇଯାଇଛନ୍ତି କି ଯାହା ପାଇଁ ଆମେ ନାରୀମାନେ ବି ଅସୁବିଧାରେ ପଡ଼ୁଛେ, ବିପଦରେ ପଡ଼ୁଛେ। ତ ସେ ଯେଉଁ ଆମର 100% ନାରୀମାନଙ୍କୁ ଯଦି ଆମେ କାଉଣ୍ଟ କରିବା ଟୋଟାଲ ଅଲ୍ ଇଣ୍ଡିଆରେ ବା ପୁରା ଟୋଟାଲ ୱାର୍ଲଡରେ, ତା ଭିତରେ 30% କିମ୍ବା 20% ନାରୀମାନେ ଅଛନ୍ତି ଯାହାକୁ ନେଇକି ଟୋଟାଲ ନାରୀ ଜାତି ଆଜି କଳଙ୍କିତ ହେଉଛି। ତ ସେଇମାନଙ୍କ ଉପରେ ମୁଁ ବି ଗୋଟେ କବିତା ଲେଖିଥିଲି, କାରଣ ନାରୀମାନଙ୍କୁ ସମ୍ମାନ ଦେବା ଦରକାର, ନାରୀମାନଙ୍କୁ ସୁରକ୍ଷା ଦେବା ଦରକାର, ନାରୀକୁ ତାର ଅଧିକାର ମିଳିବା ଦରକାର। କିନ୍ତୁ

0: ନାରୀକୁ ଅଧିକାର ମିଳିବାର ଅର୍ଥ ଏହା ନୁହେଁ ସେ ଅଧିକାରକୁ ନେଇକି ବିଶୃଙ୍ଖଳିତ ହେବା। ନାରୀରୁ ନାରାୟଣୀ ଆମେ ସେତେବେଳେ ପାଲଟିବା ଯେତେବେଳେ ତାର ଆବଶ୍ୟକତା ପଡ଼ିବ, କିନ୍ତୁ ସବୁ ମୁହୂର୍ତ୍ତରେ ସେଇ ଅଧିକାରର ଦ୍ରୋହୀ ଦେଇ ପୁରୁଷ ସମାଜକୁ ଅପମାନିତ କରିବା, ପୁରୁଷଙ୍କୁ ସବୁବେଳେ ନିଜ ଅଧୀନରେ ରଖିବାକୁ ଚେଷ୍ଟା କରିବା ମଧ୍ୟ ନାରୀର କର୍ତ୍ତବ୍ୟ ନୁହେଁ। ତ ତା ଉପରେ ମୁଁ ଗୋଟେ କବିତା ଲେଖିଛି। ମୋ କବିତାର ଶୀର୍ଷକ ଆଧୁନିକ ନାରୀ। ସ୍ୱାମୀ ଖଟୁଥାଏ ବିଲରେ, ସ୍ତ୍ରୀ ଲିପଷ୍ଟିକ୍ ମାରି ବୁଲେ ପଦାରେ, ସ୍ୱାମୀ ପକେଟରେ ଆଠିଣୀ ନଥାଇ, ସ୍ତ୍ରୀର ଗାରିମା ହଜାରେ, ସ୍ତ୍ରୀର ଗାରିମା ହଜାରେ। ସ୍କ୍ରିନ୍ ଟଚ୍ ଫୋନ୍ ହାତରେ ଧରି ସେ ସେଲ୍ଫି ନିଅଇ ବାହାରେ, ନାଇଟି ପିନ୍ଧି ସେ ଘାଇଁ ଘାଇଁ ବୁଲେ, ଶାଶୁ ଶ୍ୱଶୁରଙ୍କୁ କିଏ ପଚାରେ, ଶାଶୁ ଶ୍ୱଶୁରଙ୍କୁ କିଏ ପଚାରେ। ମୁଠେଇ ନାଲି ଶଙ୍ଖା ହାତରେ ପିନ୍ଧିଲେ ଓଲ୍ଡ ଫ୍ୟାସନ୍ ବୋଲାଏ, ବିଧବାଙ୍କ ପରି ହାତ ଖାଲି କରି ସଧବା ନାରୀ ସେ ବୋଲାଏ, ସଧବା ନାରୀ ସେ ବୋଲାଏ। ପାଠ ପଢ଼ାନାରେ ପିଲାଙ୍କୁ ଧରି ସେ ସହରରେ ବାସ କରାଏ, ହାଇ ପ୍ରୋଫାଇଲି ଷ୍ଟାଟସ୍ ନାଁରେ ପର ସ୍ୱାମୀକୁ ବି ସ୍ୱାମୀ ବୋଲାଏ, ପର ସ୍ୱାମୀକୁ ବି ସ୍ୱାମୀ ବୋଲାଏ। ଓଷା ଉପବାସ ନାଁରେ ସିଏ ହ୍ୱାଟ୍ସଅପ୍ ଷ୍ଟାଟସ୍ ବଢ଼ାଏ, ନୂଆ ଶାଢ଼ୀ ପିନ୍ଧି ଫଟୋ ଉଠାଇ ସେ ଲାଇକ୍ କି ଫଲୋର୍ସ କମାଏ, ଲାଇକ୍ କି ଫଲୋର୍ସ କମାଏ। ଭାଗବତ ବହି ଚୁଲିରେ ପକେଇ ପରଚର୍ଚ୍ଚା ଘରେ କରାଏ, ସ୍ୱାମୀ କି ଗୋଇଠା ମାରିକି ବି ସିଏ ସତୀ ସାବିତ୍ରୀ ବୋଲାଏ, ସତୀ ସାବିତ୍ରୀ ବୋଲାଏ।
1: ଆରେ ବାଃ, ତମର ଶବ୍ଦ ସରଞ୍ଜନା ମୁଁ ଦେଖୁଛି ବହୁତ ବଢ଼ିଆ ରହିଛି।
0: ଯେଉଁ କୁହନ୍ତି ନା, ମାନେ ଜନ୍ମ ହେଲା ବେଳେ ଯେଉଁ ମାଟି ପିଣ୍ଡୁଳାଟାକୁ ଆମେ ଯେଉଁ ଭଳିଆ ଗଢ଼ିବା ସେ ପ୍ରକୃତିରେ ସେଇଭଳିଆ ରୂପ ନେବ। ତ ଛୁଆଟା ଜନ୍ମ ହେଲା ବେଳୁରୁ ହିଁ ଯେଉଁ ଏନ୍ଭାୟରମେଣ୍ଟରେ ବଢ଼ି ଆସିବ ସେ ସେଇଭଳିଆ ହିଁ ଅଟୋମେଟିକ୍ ହେଇଯିବ। ତ ଛାଞ୍ଚଟା ହିଁ ସେଇଭଳିଆ ତାର ପୁରା ଷ୍ଟାର୍ଟିଂରୁ ହିଁ ପଡ଼ି ଆସିଲା। ତ ଯେହେତୁ ମୁଁ କହିଲି କି ମୋ ବାବାଙ୍କର ଓଡ଼ିଆ ପ୍ରତି ବହୁତ ମାନେ ଆସକ୍ତି ଥିଲା, ମୋ ବାବା ଓଡ଼ିଆ ଲେକ୍ଚର ମଧ୍ୟ, ତ ସେଥିପାଇଁ ଓଡ଼ିଆ ପ୍ରତି ମୋର ପିଲାବେଳରୁ ହିଁ ରହିଛି। ଆଉ ଶବ୍ଦ ସରଞ୍ଚନା ଯେମିତି ସଙ୍ଗୀତକାର ମାନେ ତାଙ୍କ ଛୁଆମାନଙ୍କ ସହିତ ସଙ୍ଗୀତର ଆସର କରନ୍ତି, ସେମିତି ଆମେ ବାପ ଝିଅ ମଧ୍ୟ ଶବ୍ଦ ସରଞ୍ଚନା କରୁ, ତ ସେଥିପାଇଁ ଶବ୍ଦ ଗୁଡ଼ାକ ହେଇପାରିଛି।
1: ଆଚ୍ଛା, ପରିବେଶ କଥା ଉଠିଲାଣି ମାନେ ଆମେ ଦେଖୁଛେ କି ପୂର୍ବର ଉତ୍କଳ ଆଉ ବର୍ତ୍ତମାନର ଉତ୍କଳ ମଧ୍ୟରେ ବହୁତ ଫରକ ରହିଛି, ବହୁତ ତଫାତ ରହିଛି, ବହୁତ ଆଗକୁ ବଢ଼ିଲାଣି, ବହୁତ ଆଗକୁ ବଢ଼ୁଛି ମଧ୍ୟ। ତ ଆମ ଉତ୍କଳ ଭୂମି ଉପରେ, ଆମ ଓଡ଼ିଶା ଭୂମି ଉପରେ ତମେ କିଛି ଲେଖିଛ?
0: ହଁ, ଉତ୍କଳ ଭୂମି ଉପରେ ମୁଁ ଲେଖିଛି, କାହିଁକି ନା ଆମେ ଉତ୍କଳୀୟ ହିସାବରେ ନିଜକୁ ଗର୍ବ ଅନୁଭବ କରିବା କଥା। ଆମେ ଯେତେ ବଡ଼ ଲୋକ ହେଇଥାଉ, ଯେଉଁଠି ବି ଥାଉ, ଆମ ନିଜ ମାତୃଭୂମି, ଆମ ନିଜର ପରିଚୟ, ସେଇଟା ହେଉଛି ଆମର ଗର୍ବ। ତ ତାକୁ ଭୁଲିକି ଆମ ପରିଚୟ ଗଢ଼ି ହେବନି। ଯିଏ ଓଡ଼ିଶାରେ ଜନ୍ମ ହୋଇ ଓଡ଼ିଆ କହି ନ ପାରିଛି, ତାଠୁ ବଡ଼ ମୂର୍ଖ ବୋଧେ ସଂସାରରେ ଆଉ କେହି ନାହାନ୍ତି ବୋଲି ମୁଁ ଭାବେ। ତ ଉତ୍କଳ ଉପରେ ମୁଁ ଗୋଟେ କବିତା ଲେଖିଛି। ଓଡ଼ିଶାର ସଂସ୍କୃତି, ପର୍ବପର୍ବାଣି ଏବଂ ଭାଷା ମୋତେ ଏତେ ବିମୋହିତ କରିଛି ଯେ ମୁଁ ସବୁବେଳେ ନିଜକୁ ଧନ୍ୟ ମନେ କରେ ଏବଂ ଭଗବାନଙ୍କୁ ମଧ୍ୟ ଧନ୍ୟବାଦ ଦିଏ ଯେ ଏଭଳି ଗୋଟେ ପୁଣ୍ୟଭୂମି, କଳାଭୂମିରେ ମୋର ଜନ୍ମ ହୋଇଛି। ତ ମୋ କବିତାର ଶୀର୍ଷକ ଧନ୍ୟ ମୋ ଜୀବନ। ଧନ୍ୟ ମୋ ଜୀବନ, ପାଇଛି ଜନ୍ମ ଉତ୍କଳ ମାଟିରେ ପୁଣି, ଯାର ଗୌରବ ସଂସ୍କୃତି ସଭିଙ୍କୁ କରଇ ଗୁଣୀ, ଯାର ଗୌରବ ସଂସ୍କୃତି ସଭିଙ୍କୁ କରଇ ଗୁଣୀ। ଐତିହ୍ୟ ସମ୍ପନ୍ନ କଳିଙ୍ଗ ମୋହର ଇତିହାସ ଅଛି ସାକ୍ଷୀ, ପାଇକ ପୁଅ ତା ରକ୍ତରେ ଲେଖିଛି ମହିମା ବୀରତ୍ୱ ଗାଥି। ଭଗ୍ନ କୋଣାର୍କର ରୂପରେଖ ଦେଖି ଫୁଟି ଉଠେ ଅତୀତର ସେଇ କଥା, ବଢ଼େଇ କୂଳ ଆଜି ବି ଚାଲଇ ଉଞ୍ଚ କରି ତାର ମଥା, ଉଞ୍ଚ କରି ତାର ମଥା। କାର୍ତ୍ତିକ ମାସରେ ଶିଶିର ସ୍ପର୍ଶରେ ସମୁଦ୍ରର ତୀରେ ତୀରେ ଆଜି ବି ଚାଲଇ ନୌକା, ସାଧବ ପୁଅ ବାଣିଜ୍ୟ କରି ବଢ଼ାଏ ତାର ବେଉସା, ବଢ଼ାଏ ତାର ବେଉସା। ବୀର ମାଟିର ବୀର ସନ୍ତାନ ଗୋପବନ୍ଧୁ ମଧୁସୂଦନ, ବାର ବରଷର ସେ ବାଜି ରାଉତ ବି ନୁହଇଁ କାହାଠୁ ନିନ୍ୟ, ନୁହଇଁ କାହାଠୁ ନୁନ୍ୟ। ଏ ମାଟି ଉତ୍କଳ ବୀରତ୍ୱରେ ପୂର୍ଣ୍ଣ ଅଛି ଯେ ଗାଥା ଅନେକ, ସେ ଗାଥାକୁ ଥରେ ପଢ଼ି ଦେଲା ପରେ ମନରେ ଆସଇ ଗର୍ବ, ମନରେ ଆସଇ ଗର୍ବ।
1: ଆରେ ବାଃ, ଉତ୍କଳ ଭୂମି ଉପରେ, ଆମ ଓଡ଼ିଶା ଭୂମି ଉପରେ ଏତେ ସୁନ୍ଦର ଭାବରେ ତୁମେ କବିତା ବଖାଣିଛ, ମୋତେ ଶୁଣିକି ତ ବହୁତ ଖୁସି ଲାଗୁଛି ଏବଂ ବହୁତ ଗର୍ବିତ ମଧ୍ୟ ମନେ କରୁଛି ନିଜକୁ ମୁଁ।
0: ହଁ, ନିହାତି ଭାବରେ, କାରଣ ଆମ ସଂସ୍କୃତି, ଆମ ପରମ୍ପରା ଏତେ ମହାନ ଯେ ଯାହାକୁ ଫିଲ୍ କରିବା ପାଇଁ, ଯେଉଁ ସଂସ୍କୃତିରେ ନିଜକୁ ପରିଚିତ କରିବା ପାଇଁ ବାହାରରୁ ବି ଲୋକମାନେ, ଫରେନ୍ କଣ୍ଟ୍ରିରୁ ବି ଆସିକି ଆମ ଓଡ଼ିଶାର ସଂସ୍କୃତି, ଆମ ଚାଲିଚଳନ, ଆମ ପିଠାପଣା ସହିତ ପରିଚିତ ହେବା ପାଇଁ ଓଡ଼ିଶାରେ ମଧ୍ୟ ରୁହନ୍ତି। ଆଉ ଯେହେତୁ ଆମର ସେ ସୌଭାଗ୍ୟ କି ଆମେ ଓଡ଼ିଶାରେ ଜନ୍ମ ନେଇଛେ, ଉତ୍କଳରେ ଜନ୍ମ ନେଇଛେ, ତ ଆମେ ତ ନିହାତି ଭାବରେ ଧନ୍ୟମାନ କରିବା କଥା,
1: ନିହାତି ରୂପରେ। ଆଚ୍ଛା, ମୁଁ କହିବାକୁ ଏଠି ଚାହିଁବି କି ଆମେ ଜାଣୁଛେ କି କବିତାର ଅର୍ଥ କହିଲେ ହିଁ ପ୍ରେମକୁ ବୁଝାଏ, ଯେଉଁ କବିତାରେ ପ୍ରେମ, ଯେଉଁ କବିତାରେ ବିରହ ନଥିବ ସେଠି ଶବ୍ଦ ସରଞ୍ଜନା ଆସିବ ହିଁ ନାହିଁ, ନା କ'ଣ?
0: ହଁ, ଏଇଟା ସତ କଥା, କାହିଁକି ନା କବିତା ଲେଖିବାକୁ ହେଲେ ପ୍ରଥମେ ଆମକୁ ପ୍ରେମିକ ହେବାକୁ ପଡ଼ିବ ଏବଂ ସେ ବିରହର ନିଆଁରେ ଜଳିବାକୁ ପଡ଼ିବ। ଯଦି ଆମେ ଗୋଟେ ଜିନିଷକୁ

0: ଭଲ ପାଇକି ତାର ପଜିଟିଭ ସାଇଡ୍ରେ ଲେଖିବା ତାହେଲେ ଆମକୁ ପ୍ରେମିକ ହବାକୁ ପଡିବ। ଯଦି ତାର ନେଗେଟିଭ ସାଇଡ୍ରେ ଆମକୁ ଲେଖିବାକୁ ପଡିବ ତାହେଲେ ସେଥିପାଇଁ ଆମକୁ ତାର ବିରହ ନିଆଁରେ ସେତିକି ଜଳିକି ସେ ସ୍ତରକୁ ଯିବାକୁ ପଡିବ। ତାହେଲେ ଯାଇକି ଆମେ ସେ ବିରହର ଭାଷା ଦେଇ ଶବ୍ଦ ସଂରଚନା କରିକି କବିତାଟାକୁ ଲେଖିପାରିବା।
1: ନିହାତି ରୂପରେ ବର୍ତ୍ତମାନ ତ ଆମେ ଆସି ଆମ କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲେଣି, କିନ୍ତୁ ଯିବା ପୂର୍ବରୁ ମୁଁ ସେଇ ପ୍ରେମର କବିତାଟି ତୁମ କଣ୍ଠରେ ଶୁଣିବା ପାଇଁ ଚାହିଁବି, କିନ୍ତୁ ତା ପୂର୍ବରୁ ମୁଁ ତୁମକୁ ପଚାରିବାକୁ ଚାହିଁବି କି ଆଜିର ଯୁବବାଣୀର ପରିସରକୁ ଆସି, ଆକାଶବାଣୀର ପରିସରକୁ ଆସି ତୁମକୁ କିପରି ମନେ ହେଉଛି?
0: ମୋତେ ଆକ୍ଚୁଆଲିରେ ଗୋଟେ ପ୍ଲାଟଫର୍ମ ଦରକାର ଥିଲା ଯେଉଁଠିକି ମୁଁ, ଦେଖନ୍ତୁ ଲେଖା ମାଧ୍ୟମରେ ସମସ୍ତଙ୍କୁ ଆମେ ପେପରରେ କବିତା ଗୁଡ଼ାକୁ ଦେଇପାରିବା। ଏବେ ତ ସୋସିଆଲ ମିଡ଼ିଆର ଯୁଗ ହେଇଗଲାଣି, ସମସ୍ତେ ନିଜର ଗୋଟେ ଗୋଟେ ଚ୍ୟାନେଲ ଖୋଲିକି ମଧ୍ୟ ଦେଇପାରୁଛନ୍ତି, କିନ୍ତୁ ଆକାଶବାଣୀ ଗୋଟେ ଏମିତି ପ୍ଲାଟଫର୍ମ ଯେଉଁଠିକି ଯେଉଁଟାକି ବହୁତ ପୁରୁଣା କାଳରୁ ଅଛି, ଜେଜେବାପା ମାନେ ବି ଆଜି ଯାଏଁ ସେଇ ରେଡ଼ିଓରେ ଶୁଣୁଛନ୍ତି, ତ ଏଇଟା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ। ତ ମୁଁ ଆସିକି ମୋର କଥାକୁ ଏଇ ଆକାଶବାଣୀ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇ ପାରିଲି, ସେଥିପାଇଁ ମୋତେ ବହୁତ ଖୁସି ଲାଗୁଛି ଏବଂ ନିଜକୁ ଧନ୍ୟ ମନେ ମଧ୍ୟ କରୁଛି କି ଆକାଶବାଣୀରେ ମୁଁ ମୋର ଭାଷାକୁ, ମୋର କବିତାକୁ ପ୍ରକାଶିତ କରିପାରିଲି।
1: ବହୁତ ବହୁତ ଧନ୍ୟବାଦ ବର୍ଷା, ତୁମେ ତୁମର ଏତେ ସୁନ୍ଦର ସୁନ୍ଦର କବିତା ମାଧ୍ୟମରେ ଆଜି ଆମ ଶ୍ରୋତା ବନ୍ଧୁଙ୍କ ମନକୁ, ତାଙ୍କ କାନକୁ ଏତେ ସୁନ୍ଦର ଭାବରେ ମାଧୁର୍ଯ୍ୟତାରେ ପରିପୂର୍ଣ୍ଣ କରିଦେଲ। ଆଶା କରୁଛୁ କି ତୁମ ସାଙ୍ଗରେ ପୁଣି ଥରେ ଭେଟ ହେବ ଏକ ନୂତନ କବିତା ସହିତ, ଏକ ନୂତନ କବିତା ଆଶାର ସହିତ। କିନ୍ତୁ ଯିବା ପୂର୍ବରୁ ଶ୍ରୋତା ବନ୍ଧୁ, ମୁଁ ଯେମିତି କହିଥିଲି କି ଆଜିର ସାକ୍ଷାତକାରଟିକୁ ସମାପ୍ତ କରିବା ବର୍ଷାଙ୍କ ଠାରୁ ପ୍ରେମର ଏକ ସୁନ୍ଦର କବିତାଟି ଶୁଣି।
0: ମୋ କବିତାର ଶୀର୍ଷକ ଖାସ୍ ତୁମ ପାଇଁ। ତମେ ଆସନ୍ତନି ଶ୍ରାବଣର ସେଇ ଧାରା ବରଷା ହେଇ, ମୁଁ ଭିଜନ୍ତି ତୁମ ସହ ମନ ଖୋଲି କିଛି ମୁହୂର୍ତ୍ତ ପାଇଁ। ତମେ ଆସନ୍ତନି ମୋ ଆଖିରେ ଅସୁମାରୀ ସ୍ୱପ୍ନ ହେଇ, ପ୍ରତିଦିନ ମୋ ଫୁଲର ଶଯ୍ୟା ସାଜଳନ୍ତି ତୁମ ଆସିବା ବାଟକୁ ଚାହିଁ। ମୁଁ ଜାଣିଛି ତମେ କେବେ ସତରେ ଆସିବନି, ହେଲେ ସତରେ ନହେଲା ନାହିଁ, ସ୍ୱପ୍ନରେ ତ କେବେ ଥରେ ଆସ ସେ ଆଇମା କାହାଣୀର ମିଛି ମିଛିକା ରାଜକୁମାରଟି ହେଇ। ତମେ ହେଇପାରନ୍ତ କି, ତମେ ହେଇପାରନ୍ତ କି ସେ ଦୂର ଆକାଶର ଜହ୍ନ, ଶୀତୁଆ ସନ୍ଧ୍ୟାରେ ଶିଶିରର ସ୍ପର୍ଶରେ ମୁଁ ଚାହିଁ ରହନ୍ତି ଗଗନକୁ କୁମୁଦିନୀ ସାଜି ପୁଷ୍କରିଣୀ ଭିତରେ। ତମେ ହୁଅନ୍ତନି ସେ ଦୃଷ୍ଟ ଭ୍ରମର, ତୁମ ଅପେକ୍ଷାରେ ସୁନ୍ଦର ପୁଷ୍ପଟିଏ ହେଇ ଫୁଟନ୍ତି ଅରଣ୍ୟ ଭିତରେ, ତୁମ ଅପେକ୍ଷାରେ ମୁଁ କାଶତଣ୍ଡି ହେଇ ଫୁଟିବି। ତମେ ଭଦୁଆ ସାଜି ଆସିବ ତ, ମୁଁ ଚାହୁଁନି ହେବାକୁ ମଲ୍ଲିକୀ ମାଳତୀ, ମୁଁ ଚାହୁଁନି ହେବାକୁ ମଲ୍ଲିକୀ ମାଳତୀ, କିନ୍ତୁ ଫୁଟିବି ନିଶ୍ଚୟ ଗଙ୍ଗଶିଉଳି ହେଇ। ତମେ ଆସିବ ତ ରାତ୍ରିର ଅନ୍ଧକାରରେ ଚଗଲା ପବନ ହେଇ, ତମ ପାଇଁ ଉପନ୍ୟାସ ନହେଲେ ନାହିଁ କିନ୍ତୁ କବିତାର ଶେଷପନ୍ଥୀ ନିହାତି ଲେଖିବି। ତମେ ପଢ଼ିବ ତ ଆଗଭର ହେଇ, ତାଜମହଲ ଭଳି ମୁକସାକ୍ଷୀ ହେବାକୁ ଚାହୁଁନି, ତାଜମହଲ ଭଳି ମୁକସାକ୍ଷୀ ହେବାକୁ ଚାହୁଁନି ମମତାଜ ଆଉ ଶାହାଜାନଙ୍କ ପ୍ରେମ କାହାଣୀର, ଶୁଖିଲା ଗୋଲାପ ଫୁଲଟିଏ ହେଇ ରହିବାକୁ ଚାହୁଁଛି ତୁମ ଡାଏରୀରେ, ତମ ଆଉ ମୋ ପ୍ରେମର ସନ୍ତକ ହେଇ। ତମେ ରଖିବ ତ ଖାସ୍ ତୁମ ପାଇଁ।

ଏହାକୁ ଉପସ୍ଥାପନା କରିଥିଲେ ଭାଗ୍ୟଶ୍ରୀ ପଟ୍ଟନାୟକ ଏବଂ ଆଶିଷ ଜେନା। କାର୍ଯ୍ୟକ୍ରମଟିର ପ୍ରଯୋଜନାରେ ରହିଥିଲେ ଦିଲୀପ କୁମାର ନାୟକ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 ଫ୍ରିକ୍ୱେନ୍ସି ମୋଡୁଲେସନ୍ ମାଧ୍ୟମରେ।

ସନ୍ଧ୍ୟା 6:10 ଶୁଣିବେ ଏକକ ଓଡ଼ିଆ ଭକ୍ତି ଗୀତ, 6:15 ଶୁଣିବେ ଏକ ଦେଶାତ୍ମବୋଧକ ଗୀତ, କେତୋଟି ଓଡ଼ିଆ ଆଧୁନିକ ଗୀତ ଶୁଣିପାରିବେ ସନ୍ଧ୍ୟା 6:20। ସନ୍ଧ୍ୟା 7:00 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଜିଲ୍ଲା ହାଲଚାଲ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 7:25। ଆଜି ଏଥିରେ ଶୁଣିପାରିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ସନ୍ଧ୍ୟା 7:30 ପ୍ରଚାର କରିବୁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କୃଷି ହାଲଚାଲ। ଆଜି ଏଥିରେ ଶୁଣିବେ ଖରାଦିନେ ପଶୁମାନଙ୍କର ଯତ୍ନ ଓ ପରିଚାଳନା ସମ୍ପର୍କରେ। ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ପୁରୀ ପ୍ରାଣୀ ଚିକିତ୍ସାଳୟର ଉପନିର୍ଦ୍ଦେଶକ ଡକ୍ଟର ବିଶ୍ୱରଞ୍ଜନ ବେହେରା। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:00 ଓ ପରେ ରାତି 10:00। ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀର ପୁନଃ ପ୍ରସାରଣ ଶୁଣିପାରିବେ ରାତି 9:30। ରାତି 10:30 ଶୁଣିପାରିବେ ଶ୍ରୀଜଗନ୍ନାଥ ଭଜନର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏଠାରେ ସମାପ୍ତ ହେଉଛି ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କିତ ସୂଚନା। ବର୍ତ୍ତମାନ କହି ରଖୁଛି ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କିଛି କାର୍ଯ୍ୟକ୍ରମର ରୂପରେଖ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ମତ୍ସ୍ୟଜୀବୀ ଭାଇ ଭଉଣୀମାନଙ୍କ ନିମନ୍ତେ କୌଣସି ସତର୍କ ସୂଚନା ରହିନାହିଁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ପୁରୀ ଖୋର୍ଦ୍ଧା

ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି। ଆଗାମୀ ପାଞ୍ଚ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବାର ପୂର୍ବାନୁମାନ କରାଯାଇଅଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ ସମୟରେ ଘଡ଼ଘଡ଼ି ଝଡ଼ ବର୍ଷା ବିଜୁଳି ସହିତ ପବନର ବେଗ 30-40 କିଲୋମିଟର ପ୍ରତି ଘଣ୍ଟା ବହିବାର ପୂର୍ବାନୁମାନକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଅଛି। ଶ୍ରୋତାବନ୍ଧୁ, ଏଥିସହିତ ଏଠାରେ ସମାପ୍ତ ହେଉଛି ପାଣିପାଗ ସମ୍ବନ୍ଧୀୟ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ।

0: ଶ୍ରୋତାବନ୍ଧୁମାନେ ଶୁଣୁଥିଲେ ଭକ୍ତି ଗୀତଟିକୁ ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରେ, ଅରୁଣ ମନ୍ତ୍ରୀଙ୍କ ଗୀତ ରଚନା ଏବଂ ପ୍ରେମାନନ୍ଦଙ୍କ ସଙ୍ଗୀତ ସଂଯୋଜନାରୁ।
1: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍‌ଙ୍କୁ କୁହ, ନ ଶୁଣିବେ ତ ମ୍ୟାନେଜରଙ୍କୁ।
2: କରେକ୍ଟ,
1: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ, 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନାମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ବ୍ୟାଗ୍?
3: RBI କହେ
4: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଅମ୍ବୁଡ୍ସମ୍ୟାନ।
0: ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ଦେଶାତ୍ମବୋଧକ ଗୀତଟିକୁ ମଧୁସୂଦନ ରାଓଙ୍କ ଗୀତ ରଚନାରୁ, ଶୈଳଭମା ମହାପାତ୍ର ଏବଂ ଅନ୍ୟାନ୍ୟ କଣ୍ଠଶିଳ୍ପୀଙ୍କ ସମବେତ କଣ୍ଠରେ।

0: ଶ୍ରୋତାବନ୍ଧୁମାନେ ଶୁଣୁଥିଲେ ଦେଶାତ୍ମବୋଧକ ଗୀତଟିକୁ ମଧୁସୂଦନ ରାଓଙ୍କ ରଚନାରୁ ଶୈଳଭମା ମହାପାତ୍ର ଏବଂ ଅନ୍ୟାନ୍ୟ କଣ୍ଠଶିଳ୍ପୀଙ୍କ ସମବେତ କଣ୍ଠରେ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ।
1: ହେଇଗଲା ବନ୍ଦୋବସ୍ତ
2: କାହାର
1: କୁଡ଼ିର ଫିସ୍ର
2: ଦେଖା 20,000 ଲୋନ୍ ତୁରନ୍ତ
1: ଜଣା ଅଛି କିଏ ଦଉଛି ସୁଧ କେତେ ଅଛି
2: ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡ଼ିକରୁ ହିଁ ନେ ଆଉ ଲୋନ୍ ସେତିକି ଯେତିକି ଦରକାର ତା ବି ଯାଞ୍ଚ କରିକି
1: ହେଇଗଲା ବନ୍ଦୋବସ୍ତ ଦରମା ଆଡଭାନ୍ସରେ ପଠେଇଛି
3: ଆର୍ବିଆଇ କହେ
4: ସଠିକ ଆର୍ଥିକ ଆଚରଣ ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ।
0: ଶ୍ରୋତାବନ୍ଧୁ ବର୍ତ୍ତମାନ ଆରମ୍ଭ କରିବା ଆମର ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ରହିଛି ବିକାଶ ଦାସଙ୍କ ସଙ୍ଗୀତ ସଂଯୋଜନାରେ ଅନ୍ତର ଚକ୍ରବର୍ତ୍ତୀଙ୍କ କଣ୍ଠରେ।

ନମସ୍କାର ଶ୍ରୋତା ବନ୍ଧୁ, ଉଜ୍ଜ୍ୱଳ ଆମ ଦେଶ କାର୍ଯ୍ୟକ୍ରମର ଆଜିର ସଂସ୍କରଣକୁ ଆପଣମାନଙ୍କୁ ସ୍ୱାଗତ। ଜଣେ ବ୍ୟକ୍ତି ସ୍ୱଚ୍ଛ ସୁନ୍ଦର ରହିବାର ପ୍ରୟାସ କରୁ କରୁ ସେହି ଚେତନା ପ୍ରସାରିତ ହୋଇଯାଏ ପରିବାର, ପଡ଼ୋଶୀ, ସାହି, ଆଖପାଖ ଅଞ୍ଚଳକୁ। ଆରମ୍ଭ କରୁ କରୁ ତାହା ଅଭ୍ୟାସରେ ରୂପାନ୍ତରିତ ହୋଇଯାଏ। ତେବେ ଗୃହିଣୀମାନଙ୍କ ଭିତରେ ସ୍ୱଚ୍ଛ ରହିବାର ପରମ ଆଗ୍ରହ କିପରି ଅଭ୍ୟାସରେ ପରିଣତ ହୋଇସାରିଛି ସେ ସମ୍ପର୍କରେ ଜାଣିବା ଆସନ୍ତୁ।

0: ମ୍ୟାଡାମ ନମସ୍କାର।
1: ନମସ୍କାର ସାର,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡାମ?
1: ମୋ ନାଁ ହଉଛି ନିହାରିକା ନାୟକ ଲାଲଟିକିରା, ମୁଁ ଜଣେ ଗୃହିଣୀ।
0: ତ ଆପଣ ଆପଣଙ୍କର ପରିବାରକୁ, ଆପଣଙ୍କର ଘରକୁ କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି?
1: ଆମ ପରିବାରକୁ ଆମେ ସଫା ସୁତୁରା ରଖୁଛୁ, ଖାଦ୍ୟ ତିଆରି କରିବା ସହିତ ଘରକୁ ପରିଷ୍କାର ପରିଚ୍ଛନ୍ନ କରୁଛୁ। ସକାଳୁ ଯେତେବେଳେ ଭୋରୁ ଉଠୁଛୁ ସେତେବେଳେ ଠାରୁ ଆମେ ଆମର କାର୍ଯ୍ୟକ୍ଷେତ୍ରରେ ଲାଗି ପଡୁଛୁ, କେମିତି ଆମେ ଘର ଦ୍ଵାରା ସଫା ସୁତୁରା କରିବା।
0: ଦେଖନ୍ତୁ ଯେ ନୀତି ପ୍ରତି ଆପଣଙ୍କର ଘରୁ ନିଶ୍ଚିତ ଭାବରେ କିଛି କିଛି ଅଳିଆ ଆବର୍ଜନା ବାହାରୁଥିବ, ତାକୁ ସବୁ କଣ କଣ କରୁଛନ୍ତି ଆପଣ, କୋଉଠି ଫୋପାଡୁଛନ୍ତି, କଣ କରୁଛନ୍ତି?
1: ଯାହା କିଛି ଅଳିଆ ଆବର୍ଜନା ବାହାରୁଛି ସେ ସବୁ ଆମେ ଗୋଟେ ଡଷ୍ଟବିନ୍ରେ ରଖୁଛୁ। କାଗଜ ଗୁଡାକ ହେଲା, ଜରି କାଗଜ ପତ୍ର, ଯାହା କିଛି ପ୍ଲାଷ୍ଟିକ ଜିନିଷ ହେଲା, ଆମେ ବର୍ଜ୍ୟବସ୍ତୁ ଗୁଡାକ ଆମେ ଡଷ୍ଟବିନ୍ରେ ରଖୁଛୁ। ପୁଣି ଯାହା ପରିବା ଚୋପା ଗୁଡାକ ହେଲା, ତୋରାଣି ଯାହା କିଛି ବାହାରିଲା ସେଇଟା ଗୋଟେ ଆମେ ଅଲଗା ଶୁଖିଲା ଜାଗାରେ ରଖୁଛୁ, ଓ ଅଦା ଜିନିଷ ଗୁଡାକ ଅଲଗା ଜାଗାରେ ରଖୁଛୁ ଆମେ।
0: ଆପଣ ଦୁଇଟା ଡଷ୍ଟବିନ୍ ୟୁଜ୍ କରୁଛନ୍ତି?
1: ଆଜ୍ଞା
0: ଆଜ୍ଞା ଆଜ୍ଞା। ତ ତାକୁ ରଖିକି ପୁଣି କଣ କରୁଛନ୍ତି ତାକୁ?
1: ଆମେ ଯେତେବେଳେ ଗାଡି ଆସୁଛି,
0: ଗାଡି କୋଉଠୁ ଆସୁଛି?
1: ମ୍ୟୁନିସିପାଲିଟିରୁ ଯୋଉ ଗାଡି ଆସୁଛି ସଫେଇ ଗାଡି, ଆମେ ସେଠି ପକଉଛୁ। ଓଦା ଜିନିଷ ଅଲଗା ଜାଗାରେ ପକଉଛୁ, ଆଉ ଯୋଉଟା ଶୁଖିଲା ଜିନିଷ ଗୁଡାକ ଆଉ ଗୋଟେ ଜାଗାରେ ଆମେ ପକଉଛୁ।
0: ମ୍ୟାଡାମ ଆପଣ ଯୋଉ କହିଲେ ଗାଡି ଆସୁଛି, ମ୍ୟୁନିସିପାଲିଟିରୁ ଗାଡି ଆସୁଛି, ଗାଡି ଆସିବା କଥାଟା ଆପଣଙ୍କୁ କିଏ କହିଲା? ଆପଣ ଜାଣିଲେ କେମିତି ଯେ ଗାଡିଟି ଆସିବ ଏବଂ ଆମ ଘରର ଯାହା ସବୁ ଅଳିଆ ଅଛି ତାକୁ ନେଇକି ଯିବ, ଏଇଟା ଆପଣ ଜାଣିଲେ କିପରି?
1: ତାହା ତ ଗୀତ ବାଜୁଛି।
0: ଆଜ୍ଞା ଆଜ୍ଞା, ସରକାରଙ୍କ ତରଫରୁ ଘୋଷଣା କରାଯାଉଥିଲା। ଆଜ୍ଞା ଆଜ୍ଞା। ତ ଆପଣ ଯଦି ଧରନ୍ତୁ ଗାଡି ଆସିଲା ବେଳେ ଆପଣ ଘରେ ନାହାନ୍ତି, ପରିବାରର ଆଉ କିଏ ଅଳିଆ ଆବର୍ଜନା ସବୁ ସେ ଗାଡିରେ ଦେଇ ଦିଅନ୍ତି ନା କେମିତି ପୁଣି ହୁଏ?
1: ଆଉ ଯଦି ଘରେ କିଏ ଖାଆନ୍ତି ତାହେଲେ ସେ ଗାଡିରେ ଦେଇ ଦିଅନ୍ତି, ଯଦି ନଥାଏ ପୁଣି ଆମେ ରଖିଦଉ, ପୁଣି ଆଉ ଗୋଟେ ଗାଡି ଆସିଲେ ଦେଇଦଉ ସେଥିରେ।
0: ସମସ୍ତେ ଜାଣିଥିଲେ ଯେ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, କିନ୍ତୁ ଏଇ କିଛି ବର୍ଷ ହେଲାଣି ଏଇ ସ୍ୱଚ୍ଛତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ହଉଛି, ତ ଆପଣଙ୍କ ମତରେ ଏଇଟା ହେବା ଦ୍ଵାରା, ଏଇ ଯୋଉ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମ ସବୁ ହେବା ଦ୍ଵାରା ଆମର କିଛି କିଛି ବିଶେଷ ଭାବରେ ଉନ୍ନତି ହେଇଛି ନା କଣ ବୋଲି ଆପଣ ଅନୁଭବ କରୁଛନ୍ତି?
1: ନିଶ୍ଚିତ ଆଜ୍ଞା, ବହୁତ କିଛି ଉନ୍ନତି ହେଇଛି। ଆଗରୁ ତ ଏଇ ଭଳି ସିଷ୍ଟମ ନଥିଲା, କିନ୍ତୁ ଏବେ ଯେତେବେଳେ ସରକାର ଆମମାନଙ୍କୁ ସଚେତନ କରାଉଛନ୍ତି ଏଇ ଜିନିଷ ଗୁଡାକ, କାହିଁକି ନା ପରିବେଶ ଯଦି ସୁସ୍ଥ ରହିଲା ତାହେଲେ ଆମେ ମାନବ ଜଗତ ବି ସୁସ୍ଥ ରହିବ, ମାନବ ଜୀବନ ବି ସୁସ୍ଥ ରହିବ। ଘର ଦ୍ଵାରା ସଫା ସୁତୁରା ରହିଲା, ମଶା ମାଛି ବି ହେଲେନି, ଆଉ ରୋଗ ଜୀବାଣୁ ଠାରୁ ବି ଦୂରରେ ରହିଲା। ସେସବୁ ଦ୍ଵାରା ଆମ ଜୀବନରେ ବହୁତ କିଛି ଉନ୍ନତି ହଉଛି, ସୁସ୍ଥ ସବଳ ରହୁଛୁ ଆମେ।

ଯାହ ମ୍ୟାଡ଼ାମ୍, ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ଧନ୍ୟବାଦ। ଆମେ ଆଶା କରିବୁ ଯେ ଆଗାମୀ ଦିନମାନଙ୍କରେ ବି ଆପଣ ଏମିତି ସ୍ୱଚ୍ଛ ରହିବା ପାଇଁ ଚେଷ୍ଟା କରିବେ, ଏବଂ ଯାହା ସବୁ ଅଳିଆ ଆବର୍ଜନା ବାହାରିବ, ଯେଉଁ ଗାଡ଼ି ଆସୁଛି କହୁଛନ୍ତି, ସେ ଗାଡ଼ି ସାହାଯ୍ୟରେ ଆପଣ ତାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ତାକୁ ପକାଇବେ। ନମସ୍କାର ମ୍ୟାଡ଼ାମ୍।

0: ମ୍ୟାଡମ୍ ନମସ୍କାର।
1: ନମସ୍କାର ସାର୍,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡମ୍?
1: ମୋ ନାଁ ଲିଜାମୟୀ ଦାସ,
0: ଆଜ୍ଞା।
1: ଲାଲଟିକରା ଗୋପବନ୍ଧୁ ନଗର ବଲାଙ୍ଗୀର, ମୁଁ ଜଣେ ଗୃହିଣୀ।
0: କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି ଆପଣଙ୍କର ପରିବାରକୁ ଆପଣ?
1: ସାର୍, ସଫା ସୁତୁରା ବୋଲେ ଯେଉଁ ଗାଡି ଆସୁଛି ଆମର ଅଳିଆ ଗାଡି,
0: ଆଜ୍ଞା ଆଜ୍ଞା,
1: ତାଙ୍କ ଆବାଜରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି ଆମର ଅଳିଆ ଆବର୍ଜନା ଘରର ଯେତିକି ସବୁ ତୋରାଣି ପାଣି ଏମାନଙ୍କର ଅନ୍ୟ ଡଷ୍ଟବିନ୍,
0: ଆଜ୍ଞା,
1: ଆଉ ଶୁଖିଲାର ଅନ୍ୟ ଡଷ୍ଟବିନ୍, ସେଟା କରିକି ଗାଡି ଆସୁଛି ତାରି ମାଧ୍ୟମରେ ତାଙ୍କର ଯୋଉ ଗୀତ ବାଜୁଛି ସେଇ ମାଧ୍ୟମରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି, ସେଇ ଅନୁସାରେ ଆମେ ଯୋଉ ଜିନିଷ ପତ୍ର ଆମେ ତାଙ୍କୁ ଦେଲେ ସେମାନେ ପକେଇ ଦିଅନ୍ତି ତାଙ୍କ ହିସାବରେ।
0: କହିଲେ ଯେ ଗାଡି ଆସୁଛି ଗୋଟେ ସୁବିଧା ନିଶ୍ଚିତ ଭାବରେ ଅଛି, କିନ୍ତୁ ଧରନ୍ତୁ ଗାଡି
1: ବହୁତ ସୁବିଧା ହଉଛି,
0: ଗାଡି ଧରନ୍ତୁ ଗୋଟେ ସପ୍ତାହ ଆସିଲା ନାହିଁ, ଆପଣ କଣ କରିବେ? ତାକୁ କିଛି ତ ଚିନ୍ତା କରିଥିବେ।
1: ଗାଡି ଯଦି ନ ଆସିଲା ବେଳେ ଆମେ ତାକୁ ଗୋଟେ ଜାଗାରେ ରଖିକି ତାକୁ ପକେଇକି ତାକୁ ଜାଳି ଦଉଛୁ ଯଦି ଗାଡି ନ ଆସିଲା, ନହେଲେ ତ ଏଣେ ତେଣେ ପକେଇଲେ ଅସୁବିଧା ହବ ସାର।
0: ଆଜ୍ଞା, ଆପଣ ଯେଭଳି ଭାବରେ ଜାଣିଲେ ଯେ ନାଇଁ ଅଳିଆ ଆବର୍ଜନାକୁ ଏଣେ ତେଣେ ଫିଙ୍ଗିଲେ ଭଲ ହବ ନାହିଁ, ତାକୁ ଗୋଟେ ଜାଗାରେ ରଖିବା ଏବଂ ନିର୍ଦ୍ଦିଷ୍ଟ ଭାବରେ ଗାଡିରେ ପକେଇବା, ଏ ସମ୍ପର୍କରେ ଆପଣଙ୍କର ଘରେ ଯୋଉ ଛୋଟ ଛୋଟ ଶିଶୁମାନେ ଅଛନ୍ତି କିମ୍ବା ଅନ୍ୟ ବ୍ୟକ୍ତିବିଶେଷ ଯୋଉମାନେ ଅଛନ୍ତି ସେମାନେ ବି ସବୁ ସଚେତନ ଅଛନ୍ତି ଯେ ଆମେ ଆମର ଅଳିଆକୁ ଠିକ୍ ଭାବରେ ବିନିଯୋଗ କରିବୁ, ଠିକ୍ ଭାବରେ ଡିସ୍ପୋଜ୍ ଅଫ୍ କରିବୁ ବୋଲି ସେମାନେ ଜାଣିଛନ୍ତି?
1: ସାର୍, ଯୋଉ ଛୁଆମାନେ ଆମ ଘରେ ଅଛନ୍ତି କି ନାହିଁ, ଧର 10 ବର୍ଷରୁ 12 ବର୍ଷ ଭିତରେ, ସେମାନେ ଧର ଆମେ ଯଦି ନାହୁଁ ବୋଲି ସେମାନେ ଗାଡିର ଆବାଜ ଶୁଣିଲେ, ଗୀତ ବାଜିଲା, ସେଇ ଅନୁସାରେ ସେମାନେ ନିଜ ଅଳିଆ ନେଇକି ସାର୍ ପଳେଇ ଯାଆନ୍ତି।
0: ଧରନ୍ତୁ ଆପଣ ଯେତେବେଳେ ଘର ସଫା କରୁଛନ୍ତି ଆପଣଙ୍କର ଡଷ୍ଟବିନ୍ରେ ଅଳିଆ କୁଣ୍ଡରେ ତାକୁ ପକଉଛନ୍ତି, ଛୁଆମାନେ ଯେତେବେଳେ କିଛି ଜିନିଷ ଖାଉଛନ୍ତି କିମ୍ବା ତାଙ୍କର କାଗଜପତ୍ର ସବୁ ଚିରୁଛନ୍ତି ସେମାନେ ସମସ୍ତେ ଶିଖିଗଲେଣି ନା ନାହିଁ ଯେ ଆମେ ଅଳିଆ କୁଣ୍ଡରେ
1: ପକେଇ? ସେମାନେ ଶିଖିଗଲେଣି ଯେ ଆମେ ଯୋଉ ଦୁଇଟା ଡଷ୍ଟବିନ୍ ରଖିଛୁ ସେମାନେ ତାଙ୍କ ଜାଗାରେ ପକେଇ ଦଉଛନ୍ତି।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଆଉ ଗାଡି ଆସିଲେ ବି ଗାଡି ପାଖକୁ ବି ନେଇଯାଉଛନ୍ତି ସେ ଅଳିଆ ମାନେ।
0: ଆଜ୍ଞା ଆଜ୍ଞା ମ୍ୟାଡମ୍, ଆପଣଙ୍କ ଅନୁସାରେ ସଫା ସୁତୁରା ରଖିବା ଦ୍ୱାରା ବା ପରିଷ୍କାର ପରିଚ୍ଛନ୍ନ ରହିବା ଦ୍ୱାରା ଆମର କଣ ସବୁ ଉପକାର ହଉଛି ବୋଲି ଆପଣ ଅନୁଭବ କରୁଛନ୍ତି ମ୍ୟାଡମ୍?
1: ସେଟା ତ ବହୁତ ଉପକାର ହଉଛି ବୋଲେ, ମଶା ମାଛି ଏଟା ବି ହଉନି, ତାପରେ ଛୁଆମାନେ ଯୋଉ ଅଛନ୍ତି ଏଇ ମଶା ମାଛି ହେବା ଦ୍ୱାରା ସେମାନଙ୍କୁ କାମୁଡିବା ଦ୍ୱାରା ସେମାନେ ରୋଗଗ୍ରସ୍ତ ହଉଛନ୍ତି କି
0: ନାହିଁ,
1: ସେ ସବୁ ସୁବିଧା ହଉଛି।
0: ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମେ ଆଶା କରିବୁ ଆଗାମୀ ଦିନମାନଙ୍କରେ ବି ଆପଣ ସ୍ୱଚ୍ଛତା ସମ୍ପର୍କରେ ନିଶ୍ଚିତ ଭାବରେ ଧ୍ୟାନ ଦେବେ, ଆପଣଙ୍କ ପରିବାର ସହ ଆପଣଙ୍କ ଅଞ୍ଚଳକୁ ଆପଣ ସୁସ୍ଥ ରଖିବା ପାଇଁ ଚେଷ୍ଟା କରିବେ ବୋଲି ଆମେ ଆଶା କରୁଛୁ। ଧନ୍ୟବାଦ ମ୍ୟାଡମ୍, ନମସ୍କାର।

0: ମ୍ୟାଡମ ନମସ୍କାର
1: ନମସ୍କାର
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡମ
1: ମୋ ନାଁ ଜ୍ୟୋତ୍ସ୍ନାମୀ ଗଡ଼ତିଆ ସାର
0: ଆଜ୍ଞା
1: ବଲାଙ୍ଗୀର
0: ଆପଣ ବି ଗୃହିଣୀ ନା ଅନ୍ୟ କଣ କରୁଛନ୍ତି
1: ନାଇଁ ନାଇଁ ଗୃହିଣୀ ମୋ ମା ଘରଟା ହଉଛି ଗାଁ ଗହଳିରେ ଗାଁ ଗହଳି ହେଲେ ବି ସଫା ସୁତରା ସବୁ ସବୁବେଳେ ଚାଲିଥିଲା
0: ତ ଏବେ ଏବେ ଯେତେବେଳେ ଦେଖିଲେ ଯେ ଆପଣ ଗାଡି ଆସୁଛି ଆପଣଙ୍କର ଅଳିଆକୁ ନିର୍ଦ୍ଦିଷ୍ଟ ଭାବରେ ନେଇକି ଯାଉଛି ଆପଣଙ୍କୁ କେମିତି ଲାଗୁଛି
1: ଭଲ ଲାଗୁଛି
0: ଆପଣ କିଭଳି ଭାବରେ ଅଳିଆ ସବୁ ରଖୁଛନ୍ତି ଘରେ
1: ମୁଁ ତ ସାର ସକାଳୁ ଉଠିଲେ ଶୁଖା ତାପରେ ଗୋଟେ ଡଷ୍ଟବିନ ଭଳିଆ ବାଲ୍ଟିରେ ଢାଙ୍ଗୁଡି ଲଗାଲାଟା ରଖିଛେ ଗୋଟେ ଉଦାରେ ଉଦା ଥି ଶୁକାଟା ଶୁକା ଥି ଆଉ ଯେନ୍ କାଚଟା କାଚରେ ହେନ୍ତା ରଖିଦେଇଛେ ଆଉ ଗାଡି ଆସିଲେ ଦେଇଦେଲେ ସେମାନେ ଫିକି ବି ଦଉଛନ୍ ଆଉ ଯଦି ଦେଇପାରିଲେ ବି ବାହାରେ ରଖିଦେଇଥିଲେ ବି ସେମାନେ ପକେଇ ଦଉଛନ୍
0: ଧରନ୍ତୁ ଏଇ ଯୋଉ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ଆପଣ ଯେଭଳି ଭାବରେ ତତ୍ପର ଅଛନ୍ତି ପରିବାରର ବାକି ସମସ୍ତେ ବି ଆପଣଙ୍କୁ ସହଯୋଗ କରୁଛନ୍ତି
1: ହଁ ହଁ ସାର
0: ଗାଡି ଦିନକୁ କେତେ ଥର ଆସୁଛି ମ୍ୟାଡମ
1: ଦୁଇଥର ସକାଳୁ ପାରେ ଆଉଛି ଆଉ ସନ୍ଧ୍ୟା ପରେ ପାରେ
0: ନିର୍ଦ୍ଦିଷ୍ଟ ସମୟ ଅଛି ଗାଡି ଆସିବାର
1: ହଁ ହଁ ଟାଇମ
0: କେବେ କିଛି ଅସୁବିଧା ହେଇନି ଏସବୁ କରିବା ପାଇଁ ଆପଣଙ୍କୁ
1: ନାଇଁ ତ ସାର ହେନ୍ତା ତ କିଛି ଅସୁବିଧା ନାହିଁ
0: ଆପଣ ଅନୁଭବ କରୁଛନ୍ତି ଯେ ପରିଷ୍କାର ରହିଲେ ଆମର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବି ଠିକ ହେବ ଏବଂ ଆମର ପରିବେଶ ବି ଠିକ ରହିବ ବୋଲି ଆପଣ ଭାବୁଛନ୍ତି
1: ଗାଡି ନିଆବାର ଆଗରୁ ବି ଆମେ ନିଜେ ନିଜେ ବି ସବୁ ଡଷ୍ଟବିନ ଗୋଟେ କରିକରି ନିଜେ ନିଜେ ବି ସଫା ସୁତରା ପରେ ସିନ ମ୍ୟୁନିସିପାଲିଟିରୁ ହେଟା ଦେଇଛନ୍
0: ଆଜ୍ଞା
1: ଆମେ ତ ତାର ଆଗରୁ ବି ସଫା ସୁତରା ରହୁଛି ଯେତେ ଘର ଦ୍ଵାରା ଯେତେ ସଫା ସୁତରା ରହୁ ଆମର ଦେହ ସମସ୍ତେ ଛୁଆମାନଙ୍କର ସମସ୍ତଙ୍କର ପରିବେଶ ବି ଭଲ ରହିବା ସବୁ ଜିନିଷ ଭଲ ରହିବା
0: ଆଜ୍ଞା ଆଜ୍ଞା ଉତ୍ତର ପୁରୁଷ ଯୋଉମାନେ ଅଛନ୍ତି ଆପଣଙ୍କର ପିଲା ଛୁଆ ଯୋଉମାନେ ଅଛନ୍ତି ସେମାନେ କିଛି କିଛି ଶିଖୁଛନ୍ତି
1: ହଁ ଖାତା ବହି ଚିଡା ଫଙ୍ଗା ଯେନ୍ ଯେନ୍ ଆଗରୁ ଯେନ୍ ଫିଙ୍କି ଦଉଥିଲେ ଯେନ୍
0: ଆଜ୍ଞା
1: ସେମାନେ ବି ବୁଝିପାରିଲେନ ଆର୍ ସେମାନେ ବି ପଢିଥିଲେ ବି ସବୁ ବେଟି ବୁଟା କରିବି ସେ ଡଷ୍ଟବିନରେ ପକେଇ ଦଉଛନ୍
0: ଆମେ ଆଶା କରିବୁ ଯେ ଆପଣ ନିରନ୍ତର ଭାବରେ ଜାରି ରଖନ୍ତୁ ଏଇ ଅଳିଆ ଆବର୍ଜନାର ସୁବିନିଯୋଗ କିଭଳି ହେବ ଆମର ପରିବେଶ କିଭଳି ଭାବରେ ସଫା ରହିବ ଏଥିପ୍ରତି ଆପଣ ନିରନ୍ତର ଚେଷ୍ଟା ଜାରି ରଖିବେ ବୋଲି ଆମେ

0: ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରାଜୀବ ଲୋଚନ ଆଚାର୍ଯ୍ୟ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶଘାତର ପ୍ରତିକାର ଗୁଡିକ ହେଉଛି ରୋଗୀ କୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡାରେ ପୋଛନ୍ତୁ। ରୋଗୀକୁ ପଙ୍ଖା କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି, ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱବୋଧ ଓ ନାଗରିକ ଭାବନା ଜାଗ୍ରତ କରିଥାଏ କହିଲେ ରାଜ୍ୟପାଳ। ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚଳାଚଳ କରିବ ନୂତନ ଏକ୍ସପ୍ରେସ୍ ଟ୍ରେନ୍, ଏବଂ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ 85%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 2026-27 ବିପଣନ ଋତୁ ପାଇଁ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଖରିଫ ଋତୁରେ ଚାଷୀମାନଙ୍କଠାରୁ 824 ଲକ୍ଷ ମେଟ୍ରିକ୍ ଟନ୍ ଫସଲ କିଣାଯିବ। ନିଷ୍ପତ୍ତି ଅନୁସାରେ ସୂର୍ଯ୍ୟମୁଖୀ ମଞ୍ଜି ପାଇଁ ସର୍ବାଧିକ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା 622 ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାସହ କପା, ଗ୍ରେଡ୍ ଏ ଧାନ, ଜଅ, ବାଜରା, ହରଡ଼ ରାଲିର ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଛି।
1: खरीफ के लिए जो फैसला लिया गया उसमें जितने भी खरीफ के क्रॉप्स हैं उन सब में कॉस्ट प्लस 50% या 50 से अधिक टोटल 260,000 करोड़ रुपए किसानों को पे आउट जाएगा इस पूरे फैसले से। और इस साल का एनुअल खरीफ प्रोक्योरमेंट होगा 824 लाख मेट्रिक टन LMT।
0: ଭୂପୃଷ୍ଠ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ ପ୍ରକଳ୍ପକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କ୍ୟାବିନେଟ୍ 37,500 କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଯୋଜନା ଅନ୍ତର୍ଗତ ପ୍ରାୟ 75 ନିୟୁତ ଟନ୍ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 3,00,000 କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ SPG ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ପଶ୍ଚିମ ଏସିଆ ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବା ପାଇଁ 7-ସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଇଲେକ୍ଟ୍ରିକ୍ ଚାଳିତ ଯାନବାହନର ବ୍ୟବହାର କରିବା ଲାଗି ଶ୍ରୀ ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯାନବାହନ ସଂଖ୍ୟା 50%କୁ ହ୍ରାସ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ବ୍ୟକ୍ତିଗତ ସୁରକ୍ଷା ପାଇଁ ଥିବା ଗାଡ଼ି ସଂଖ୍ୟା ହ୍ରାସ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ ଗୁରୁତ୍ୱ ଦେଇ ବ୍ୟକ୍ତିଗତ ଗାଡ଼ିର ବ୍ୟବହାର କମ୍ କରିବା ସହିତ ଅଧିକ ମାତ୍ରାରେ ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଆବଶ୍ୟକସ୍ଥଳେ ଗାଡ଼ିର ଅନାବଶ୍ୟକ ବ୍ୟବହାର, ସୁନା କିଣିବା, ବିଦେଶ ଗସ୍ତ କମ୍ କରିବାକୁ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି। 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଶିକ୍ଷା ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ନିତାନ୍ତ ଜରୁରୀ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି କହିଛନ୍ତି। ଭୁବନେଶ୍ୱରଠାରେ ଶିକ୍ଷା ଉତ୍କର୍ଷ ସମ୍ମିଳନୀ 2026 ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଅଧୀନରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ଯୋଜନା, ଗୋଦାବରୀ ସହ ମିଶ୍ର ଆଦର୍ଶ ବିଦ୍ୟାଳୟ ରାଜ୍ୟରେ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରୁଛି। ଶିକ୍ଷା କେବଳ ଶାସନର ସ୍ତର ନୁହେଁ, ଏହା ରାଷ୍ଟ୍ର ଗଠନର ମୂଳଦୁଆ ବୋଲି ରାଜ୍ୟପାଳ କହିଛନ୍ତି। ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ନୂତନ ଚିନ୍ତାଧାରା, ଦାୟିତ୍ୱବୋଧ, ନାଗରିକ ଭାବନା ଜାଗ୍ରତ କରିଥାଏ। ଏହା ଦାରିଦ୍ର୍ୟ, ଅସମାନତା, ସ୍ୱାସ୍ଥ୍ୟ ସଚେତନତା ଏବଂ ସୁଯୋଗ ପାଇଁ ନୂତନ ପଥ ପ୍ରଶସ୍ତ କରିବ। ଚଳିତ ଦଶନ୍ଧି ଜନସାଧାରଣଙ୍କ ସୃଜନଶୀଳତା, ଜ୍ଞାନ ଶିକ୍ଷାର ଗୁଣବତ୍ତାର ଯୁଗ ବୋଲି ରାଜ୍ୟପାଳ କହିଛନ୍ତି। ଏହି ଅବସରରେ ଶ୍ରୀ କମ୍ମପଟ୍ଟି ରାଜ୍ୟବାସୀଙ୍କୁ ଇନ୍ଧନ ସଞ୍ଚୟ କରି ସରକାରଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ଟି ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ଯିବ। ସୋମବାର, ଗୁରୁବାର ଓ ଶନିବାର ଚାଲିବାକୁ ଥିବା ଏହି ଟ୍ରେନ୍ 19 ଷ୍ଟେସନରେ ରହିବ। ଏହି ନୂତନ ଟ୍ରେନ୍ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଟ୍ରେନ୍ ଚଳାଚଳ ଯୋଗୁଁ ପୂର୍ବ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ରେଳ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେବ ଏବଂ କୋରାପୁଟ ଓ ସମ୍ବଲପୁର ଅଞ୍ଚଳରୁ ଅଧିକ ତୀର୍ଥଯାତ୍ରୀ ପୁରୀକୁ ଆସିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ର। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷାରେ 85%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥିରୁ 88%ରୁ ଉର୍ଦ୍ଧ୍ୱ ଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ 85%ରୁ ଉର୍ଦ୍ଧ୍ୱ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। results.cbse.nic.inରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ଡିଜି ଲକର ଓ ଉମଙ୍ଗ ଆପ୍ ଜରିଆରେ ମଧ୍ୟ ପରୀକ୍ଷା ଫଳ ଜାଣିପାରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପରୀକ୍ଷା ଫଳ ନିର୍ବିଶେଷରେ ଛାତ୍ରଛାତ୍ରୀମାନେ ଦୃଢ଼ ଆତ୍ମବିଶ୍ୱାସର ସହ ପ୍ରତିଟି ଆହ୍ୱାନକୁ ସାମ୍ନା କରି ଆଗକୁ ବଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପ୍ରତିଭାବାନ ଯୁବପିଢ଼ି ହିଁ ସମୃଦ୍ଧ ଓଡ଼ିଶାର ସାରଥି ହେବେ ବୋଲି ଶ୍ରୀ ମାଝି କହିଛନ୍ତି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷା ଫଳ ପ୍ରକାଶ ପାଇବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବେଙ୍ଗାଲୁରୁସ୍ଥିତ ୟୁଆର୍ ରାଓ ସାଟେଲାଇଟ୍ ସେଣ୍ଟର ଏବଂ ଇସ୍ରୋ ସାଟେଲାଇଟ୍ ଇଣ୍ଟିଗ୍ରେସନ୍ ଆଣ୍ଡ ଏଷ୍ଟାବ୍ଲିସ୍ମେଣ୍ଟ ପରିସରକୁ ବୁଲି ଦେଖିଛନ୍ତି। ମନ୍ତ୍ରୀ ଇସ୍ରୋର ବୈଜ୍ଞାନିକ ଅଧିକାରୀମାନଙ୍କ ସହ ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ସୁରକ୍ଷା ତଦାରଖ ଏବଂ ପ୍ରାକୃତିକ ସମ୍ପଦର ସ୍ଥିତାବସ୍ଥାର ମାନଚିତ୍ର ପ୍ରସ୍ତୁତି କ୍ଷେତ୍ରରେ ଉପଗ୍ରହ ତଥ୍ୟ ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ମନ୍ତ୍ରୀ ଏହି ସମୟରେ ଭବିଷ୍ୟତରେ ଯୋଗାଯୋଗ ବ୍ୟବସ୍ଥା, ନାଭିଗେସନ୍ ସାଟେଲାଇଟ୍ଗୁଡ଼ିକର ଜଟିଳ ସଂଯୋଗୀକରଣ ତଥା ନିରୀକ୍ଷଣ ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇଥିଲେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆସନ୍ତା ମାସ 21 ତାରିଖରେ ଅନୁଷ୍ଠିତ ହେବ। ସକାଳ 9:30-11:30 ପର୍ଯ୍ୟନ୍ତ ପ୍ରଥମ ପତ୍ର ଏବଂ ଅପରାହ୍ନ 2:30-4:30 ପର୍ଯ୍ୟନ୍ତ ଦ୍ୱିତୀୟ ପତ୍ର ପରୀକ୍ଷା ହେବ। ପରୀକ୍ଷା ପାଇଁ ଆସନ୍ତା ମାସ 9 ତାରିଖରୁ ବୋର୍ଡ ୱେବ୍ସାଇଟ୍ bscodisha.nic.inରୁ ପରୀକ୍ଷାର୍ଥୀମାନେ ଡାଉନଲୋଡ୍ କରିବା ପାଇଁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। କେନ୍ଦୁଝରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଏହି ବିବାହ କାର୍ଯ୍ୟକ୍ରମ ନାରୀ ସଶକ୍ତିକରଣ ଓ ସାମାଜିକ ସୁରକ୍ଷାକୁ ଅଧିକ ଶକ୍ତିଶାଳୀ କରିବାରେ ଅଧିକ ସହାୟକ ହେବ। ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ 45,000 ଟଙ୍କା ଜମା କରାଯିବା ସହିତ 60,000 ଟଙ୍କା ବ୍ୟୟରେ ଏହି ବିବାହ ସମ୍ପନ୍ନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ନୂତନ ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ରକୁ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଉଦ୍ଘାଟନ କରିଛନ୍ତି। 2 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ଏହି କେନ୍ଦ୍ର ପଞ୍ଚାୟତ ସ୍ତରରେ ଉନ୍ନତିମୂଳକ କାର୍ଯ୍ୟକ୍ରମର ସଠିକ୍ ରୂପାୟନ ସହ ଲୋକମାନଙ୍କୁ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଓ ପ୍ରଶିକ୍ଷଣ ପ୍ରଦାନ କରିବ। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ ସମନ୍ୱୟ ସମୀକ୍ଷା ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବାଳିକାମାନଙ୍କ ସୁରକ୍ଷା, ସେମାନଙ୍କୁ ସଶକ୍ତ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କାର୍ଯ୍ୟ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନଦୀ ବନ୍ଧ ଓ ସମୁଦ୍ର ତଟ ସୁଦୃଢ଼ୀକରଣ, ବନ୍ୟା ସମୟରେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ବ୍ୟବସ୍ଥା, ଜଳ ନିଷ୍କାସନ, ପାନୀୟ ଜଳ ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର 10ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପ୍ରମୁଖ ଯୋଗଦେଇ ଜିଲ୍ଲାର ସାମଗ୍ରିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ରାୟଗଡ଼ା ବ୍ଲକ ସଦ୍ଭାବନା ସଭାଗୃହ ପରିସରରେ ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ନୟାଗଡ଼ଠାରେ ସାଇକ୍ଲୋଥନ୍ ଓ ମାରାଥନ୍ ର୍ୟାଲି ଆୟୋଜନ କରାଯାଇଥିଲା। ଜିଲ୍ଲା ଷ୍ଟାଡିୟମ୍ରୁ ମାରାଥନ୍ ଆରମ୍ଭ ହୋଇ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। କାର୍ଯ୍ୟକ୍ରମରେ 200ରୁ ଅଧିକ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣି

0: ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ଚବିଶ ଘଣ୍ଟ ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ଚବିଶଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ର କ୍ୟାବିନେଟ୍ରେ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି। ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱବୋଧ ଓ ନାଗରିକ ଭାବନା ଜାଗ୍ରତ କରିଥାଏ କହିଲେ ରାଜ୍ୟପାଳ। ଏବଂ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ 85%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ବୈଷୟିକ ଆହ୍ୱାନର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ସାମ୍ପ୍ରତିକ ବୈଷୟିକ ପରିସ୍ଥିତିରେ କେତେକ ଦେଶ ପକ୍ଷରୁ ସରକାରୀ ଖର୍ଚ୍ଚ ହ୍ରାସ କରିବା, ଯାତାୟତକୁ ସୀମିତ ରଖିବା ଏବଂ ଶକ୍ତି ସଂରକ୍ଷଣକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କେତେକ ରାଷ୍ଟ୍ର ଏ କ୍ଷେତ୍ରରେ ବାଧ୍ୟତାମୂଳକ ନିୟମ ଲାଗୁ କରିଛନ୍ତି। ସେହି ରାଷ୍ଟ୍ରଗୁଡ଼ିକ ତୈଳ ସଙ୍କଟର ମୁକାବିଲା ଲାଗି ଇନ୍ଧନର ଆବଶ୍ୟକତା ଅନୁଯାୟୀ ଉପଯୋଗ, ଯାତାୟତ ଉପରେ ପ୍ରତିବନ୍ଧକ, ଇନ୍ଧନର ବ୍ୟବହାରର ନିର୍ଦ୍ଦିଷ୍ଟ ସୀମା ଆଦି ଲାଗୁ କରିଛନ୍ତି। ୟୁରୋପୀୟ ସଂଘ ସମେତ ପ୍ରାୟ 40 ଦେଶ ଜରୁରୀକାଳୀନ ଇନ୍ଧନ ସଂରକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। 18 ଦେଶ ପରିବହନ ହ୍ରାସର ରଣନୀତି ଅବଲମ୍ବନ କରିଛନ୍ତି। ଇନ୍ଧନ ବ୍ୟବହାର ପାଇଁ ସୀମା ନିର୍ଦ୍ଧାରଣ କରାଯିବା ସହ ଦୈନିକ ବାହନ ଚଳାଚଳକୁ ନିୟନ୍ତ୍ରଣ କରିବା, ଗଣପରିବହନକୁ ପ୍ରୋତ୍ସାହନ ଦେବା, ବୈଦ୍ୟୁତିକ ଯାନ ବ୍ୟବହାରକୁ ତ୍ୱରାନ୍ୱିତ କରିବା ଆଦି ପଦକ୍ଷେପ ଗ୍ରହଣ କରିଛନ୍ତି। 13 ଦେଶ ଘରୁ କାମ କରିବାର ବ୍ୟବସ୍ଥା କିମ୍ବା ଦୂରରୁ ଥାଇ କାମ କରିବାର ନିୟମ ଲାଗୁ କରିଛନ୍ତି। ସାର୍ବଜନୀନ କ୍ଷେତ୍ରରେ ଏହି ବ୍ୟବସ୍ଥା ବିଶେଷ କରି କାର୍ଯ୍ୟକାରୀ କରାଯାଇଛି। 35 ଅଧିକ ଦେଶ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଜନସଚେତନତା ବୃଦ୍ଧି, ଇନ୍ଧନ ସୀମା ନିର୍ଦ୍ଧାରଣ, ସରକାରୀ ଯାତ୍ରା କଟକଣା ଏବଂ ସାର୍ବଜନୀନ ସ୍ତରରେ ବ୍ୟବସ୍ଥିତ ଢଙ୍ଗରେ ଇନ୍ଧନ ବ୍ୟବହାରକୁ ପ୍ରୋତ୍ସାହନ ସଂକ୍ରାନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ରନ୍ଧନ ପାଇଁ ଆବଶ୍ୟକ ତେଲ, ଏଲ୍ପିଜି ବ୍ୟବହାର ହ୍ରାସ କରିବା ଲାଗି 3 ଦେଶ ସିଧାସଳଖ ପଦକ୍ଷେପ ଗ୍ରହଣ କରିଛନ୍ତି। ଇନ୍ଧନର ଯୁକ୍ତିସଙ୍ଗତ ବ୍ୟବହାର, ଗ୍ୟାସ୍ ସିଲିଣ୍ଡରକୁ ଅର୍ଦ୍ଧେକ ପୂରଣ କରିବା ଏବଂ ବିକଳ୍ପ ଭାବେ ବୈଦ୍ୟୁତିକ ବା ପିଏମ୍ଜି ଇନ୍ଧନ ଉପଯୋଗ କରିବା ଲାଗି ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସାର୍ବଜନୀନ ସ୍ତରରେ ପଦକ୍ଷେପ ନିଆଯାଇଛି। କେତେକ ରାଷ୍ଟ୍ର ପ୍ରଶାସନିକ ସେବା କର୍ମଚାରୀଙ୍କ ପାଇଁ ଘରୁ କାମ କରିବା କିମ୍ବା କାର୍ଯ୍ୟାଳୟଠାରୁ ଦୂରରେ ରହି କାମ କରିବାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ଘରୋଇ କ୍ଷେତ୍ରଗୁଡ଼ିକ ପାଇଁ ଦୈନିକ କାର୍ଯ୍ୟାଳୟକୁ ନ ଆସିବାର ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ପାକିସ୍ତାନରେ ସପ୍ତାହକୁ 4 କାମ କରିବା ଏବଂ ପାଖାପାଖି 50% କ୍ଷେତ୍ରରେ ଘରୁ କାମ କରିବାର ବ୍ୟବସ୍ଥା କରାଯାଇଛି। ଇଣ୍ଡୋନେସିଆରେ ପ୍ରତ୍ୟେକ ଶୁକ୍ରବାର ଘରେ ଥାଇ କାମ କରିବାର ନିୟମ ଲାଗୁ ହୋଇଛି। ଶ୍ରୀଲଙ୍କାରେ ପ୍ରତ୍ୟେକ ବୁଧବାର କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ ରଖାଯାଇଛି। କୋରିଆ, କାମ୍ବୋଡ଼ିଆ, ଲାଓପିଡ଼ିଆର, ମାଲେସିଆ, ଫିଲିପାଇନ୍ସ, ଥାଇଲାଣ୍ଡ, ଭିଏତନାମ, ପେରୁ ଏବଂ ଇଜିପ୍ଟ ଆଦି ଦେଶ ଇନ୍ଧନ ସଞ୍ଚୟ ଲାଗି ନିୟମାବଳୀ ପ୍ରଣୟନ କରିଛନ୍ତି। ବିଦ୍ୟୁତ୍ ସଞ୍ଚୟକୁ ଦୃଷ୍ଟିରେ ରଖି ବାଂଲାଦେଶ, ସିଙ୍ଗାପୁର, କାମ୍ବୋଡ଼ିଆ, ମାଲେସିଆ, ଶ୍ରୀଲଙ୍କା, ଥାଇଲାଣ୍ଡ, ଜୋର୍ଡାନ୍ ଆଦି ଦେଶରେ ଏସି ବ୍ୟବହାରକୁ ହ୍ରାସ କରିବା ପାଇଁ ସଚେତନ କରାଯାଉଛି। ଏଥିପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଛି। ପାକିସ୍ତାନରେ ବିଦେଶୀ ଯାତ୍ରାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିବା ବେଳେ ଜୋର୍ଡାନ୍ରେ ଆକାଶ ଓ ସଡ଼କ ପଥରେ ସରକାରୀ ଗସ୍ତ ଓ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି। ଇଜିପ୍ଟ, ଇଣ୍ଡୋନେସିଆ, ମାଲେସିଆ, କୋରିଆ, ପାନାମା, ତାଞ୍ଜାନିଆ ଆଦି ଦେଶରେ ଅଡ୍ ଇଭିନ୍ ନମ୍ବର ଫର୍ମୁଲାରେ ଯାନବାହନ ବ୍ୟବହାର ସହ ଅନ୍ୟାନ୍ୟ ପରିବହନ ଭିତ୍ତିକ କଟକଣା ଲାଗୁ ହୋଇଛି। ଶ୍ରୀଲଙ୍କାରେ କ୍ୟୁଆର୍ କୋଡ୍ ଆଧାରିତ ଗାଡ଼ିଚାଳନା ନିୟମ ଲାଗୁ କରାଯାଇଥିବା ବେଳେ ଇଣ୍ଡୋନେସିଆରେ ବାୟୋଡିଜେଲ ଏବଂ ବୈଦ୍ୟୁତିକ ଯାନବାହନ ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶରେ ବୈଦ୍ୟୁତିକ ଉପକରଣ ବ୍ୟବହାର ହ୍ରାସ ମାଧ୍ୟମରେ ଶକ୍ତି ସଞ୍ଚୟ ପାଇଁ ସାଧାରଣ ଜନତା, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ନେଦରଲାଣ୍ଡସରେ ଜାତୀୟ ତୈଳ ସଙ୍କଟ ମୁକାବିଲା ଯୋଜନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରାଯାଇଛି। ଘରୋଇ ଉପଭୋକ୍ତା ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ସୌରଶକ୍ତି ବ୍ୟବହାର ତଥା ଲକ୍ଷ୍ୟ ଆଧାରିତ ପ୍ୟାକେଜ୍ କାର୍ଯ୍ୟକାରୀ କରିବା ଲାଗି କୁହାଯାଇଛି। ଫ୍ରାନ୍ସ, ବ୍ରିଟେନ୍, ଚିଲି ଆଦି ଦେଶଗୁଡ଼ିକରେ ବୈଦ୍ୟୁତିକ ଯାନବାହନ ବ୍ୟବହାର ଉପରେ ପ୍ରୋତ୍ସାହନ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାରତରେ ଏ ଦିଗରେ ସଂଯମ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସାମ୍ପ୍ରତିକ ପରିସ୍ଥିତି ତଥା ଭବିଷ୍ୟତ ଆହ୍ୱାନର ମୁକାବିଲା ପାଇଁ ଏଭଳି ପଦକ୍ଷେପ ଗ୍ରହଣ ନିତାନ୍ତ ଜରୁରୀ। ଯୁଦ୍ଧର ଘନଘଟା ମଧ୍ୟରେ ଭବିଷ୍ୟତରେ ଉପୁଜିବାକୁ ଥିବା ତୈଳ ତଥା ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରର ସଙ୍କଟକୁ ପ୍ରତିହତ କରି ପରିବର୍ତ୍ତିତ ଜୀବନଶୈଳୀକୁ ଆପଣାଇବାର

ଶ୍ରୋତାବନ୍ଧୁମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ପୁରୀ। କାର୍ଯ୍ୟକ୍ରମ ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ରହିଛି ତୁ ମୋ ଆଖିର ତାରା ଓଡ଼ିଆ କଥାଚିତ୍ରରୁ, ସତ୍ୟନାରାୟଣ ସାହୁଙ୍କ ଗୀତ ରଚନାରୁ ଏବଂ ମଳୟ ମିଶ୍ରଙ୍କ ସଙ୍ଗୀତ ସଂଯୋଜନାରେ। ସମ୍ମିଳିତ କଣ୍ଠରେ ସଜାଇଛନ୍ତି ଶୈଳଭାମା, ଇରା ମହାନ୍ତି ଏବଂ ମାନସ।

0: ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
1: ବନିଗଲା ବଜେଟ୍?
0: ହଁ, 5000 ବଞ୍ଚିଗଲା।
1: ତ ନୂଆ ଶାଢ଼ୀ ନେଇଯିବା?
0: ନା, ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ।
1: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
0: ଦେଖେଇ ହଉଛି ଏବେ, ଯାଅ ଭାଇ।
2: RBI କହେ,
1: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
3: ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଏବେ ବର୍ତ୍ତମାନ ଶୁଣିନେବା ଗୀତଟିକୁ ନିବେଦିତାଙ୍କ କଣ୍ଠରେ, ଶ୍ରୀକାନ୍ତ ଗୌତମଙ୍କ ଗୀତ ରଚନା ଏବଂ ବିକାଶ ଦାସଙ୍କ ସଙ୍ଗୀତ ସଂଯୋଜନାରୁ। ଓଡ଼ିଆ କଥାଚିତ୍ର ଲେଖୁ ଲେଖୁ ଲେଖିଦେଲି।

0: আকাশবাণী। ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ। ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ ଲାଇନ୍ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 20,667 କୋଟି ଟଙ୍କା। ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଆଧୁନିକୀକରଣକୁ ମିଳିଲା ମଞ୍ଜୁରୀ। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ 5 ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ। ଆଳୁ ପିଆଜ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ଉତ୍ପାଦର ଆନ୍ତଃ ରାଜ୍ୟ ପରିବହନ ଉପରୁ କଟକଣା ହଟାଇଲେ ପଶ୍ଚିମବଙ୍ଗ ସରକାର। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ 2-ଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକ। ଏବଂ ଆଇପିଏଲ୍ କ୍ରିକେଟରେ ବର୍ଷା ଯୋଗୁଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ବିଳମ୍ବିତ। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ସିସିଇଏ 2026-27 ବିପଣନ ଋତୁ ପାଇଁ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ଆଜି ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ଖରିଫ ଫସଲଗୁଡ଼ିକର ଏମ୍ଏସ୍ପି ବୃଦ୍ଧି କରାଯାଇଛି। ସେ କହିଛନ୍ତି, ଖରିଫ ଋତୁ ପାଇଁ ଚାଷୀମାନଙ୍କୁ ପ୍ରାୟ 2,60,000 କୋଟି ଟଙ୍କା ପ୍ରଦାନ କରାଯିବ ଏବଂ ଏହି ଋତୁରେ 824 ଲକ୍ଷ ମେଟ୍ରିକ୍ ଟନ୍ ଶସ୍ୟ ଚାଷୀମାନଙ୍କଠାରୁ କ୍ରୟ କରାଯିବ। ବର୍ଦ୍ଧିତ ଏମ୍ଏସ୍ପି ବର୍ଗରେ ସୂର୍ଯ୍ୟମୁଖୀ ବିହନ କ୍ୱିଣ୍ଟାଲ ପିଛା ସର୍ବାଧିକ 622 ଟଙ୍କା, କପା କ୍ୱିଣ୍ଟାଲ ପିଛା 557 ଟଙ୍କା, ରାଶି କ୍ୱିଣ୍ଟାଲ ପିଛା 500 ଟଙ୍କା ବୃଦ୍ଧି ହୋଇଛି। ଗ୍ରେଡ୍ ଏ ଧାନ କ୍ୱିଣ୍ଟାଲ ପିଛା ଏମ୍ଏସ୍ପି 2,461 ଟଙ୍କା ହେବ ବୋଲି ମନ୍ତ୍ରୀ କହିଛନ୍ତି। ଶଙ୍କର ଜାତୀୟ ଜୋଆର କ୍ୱିଣ୍ଟାଲ ପିଛା 4,023 ଟଙ୍କା, ବାଜରା 2,900 ଟଙ୍କା ଏବଂ ହରଡ଼ର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା 8,450 ଟଙ୍କା ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: ଖରିଫ କେ ଲିଏ ଯୋ ଫୈସଲା ଲିଆ ଗୟା ଉସମେ ଜିତନେ ଭି ଖରିଫ କେ କ୍ରପ୍ସ ହୈ ଉନ ସବ ମେ କଷ୍ଟ ପ୍ଲସ 50% ୟା 50 ସେ ଅଧିକ ଟୋଟାଲ 2,60,000 କରୋଡ ରୁପେ କିସାନୋଂ କୋ ପେ ଆଉଟ ଜାଏଗା ଇସ ପୁରେ ଫୈସଲେ ସେ ଔର ଇସ ସାଲ କା ଆନୁଆଲ ଖରିଫ ପ୍ରୋକ୍ୟୁରମେଣ୍ଟ ହୋଗା 824 ଲକ୍ଷ ମେଟ୍ରିକ୍ ଟନ୍ LMT।
0: 2014-15 2025-26 ଅବଧି ମଧ୍ୟରେ 14 ଖରିଫ ଫସଲ ପାଇଁ ଚାଷୀମାନଙ୍କୁ ଦିଆଯାଇଥିବା ଏମ୍ଏସ୍ପି ପରିମାଣ 18.99 ଲକ୍ଷ କୋଟି ଥିଲା, ଯାହା 2004-05 2013-14 ସମୟ ମଧ୍ୟରେ 4.75 ଲକ୍ଷ କୋଟି ଟଙ୍କା ରହିଥିଲା। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ପ୍ରାୟ 20,667 କୋଟି ଟଙ୍କା ବ୍ୟୟ ଅଟକଳରେ ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ ଲାଇନ୍ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ପ୍ରକଳ୍ପ ଭାରତୀୟ ରେଳବାଇର ପ୍ରଥମ ସେମି ହାଇସ୍ପିଡ୍ ପ୍ରକଳ୍ପ ହେବ। ପ୍ରକଳ୍ପ 2030-31 ସୁଦ୍ଧା ସମ୍ପନ୍ନ ହେବ। କେନ୍ଦ୍ର କ୍ୟାବିନେଟ୍ ସରକାରୀ ଘରୋଇ ସହଭାଗିତା ଅଧୀନରେ ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଉନ୍ନତିକରଣ ଏବଂ ଆଧୁନିକୀକରଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି, ଏହା ନାଗପୁର ବିମାନ ବନ୍ଦରକୁ ଏକ ଆଞ୍ଚଳିକ ବିମାନ ଚଳାଚଳ କେନ୍ଦ୍ରରେ ପରିଣତ କରିବ। ନାଗପୁରର ଡକ୍ଟର ବାବା ସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବିଶ୍ୱସ୍ତରୀୟ ବିମାନ ବନ୍ଦରରେ ପରିଣତ କରାଯିବ। ପ୍ରକଳ୍ପ ଅନ୍ତର୍ଗତ ପର୍ଯ୍ୟାୟକ୍ରମେ ବାର୍ଷିକ 30 ନିୟୁତ ଯାତ୍ରୀ ପରିଚାଳନା ଓ ମାଲ ପରିବହନ କ୍ଷମତା ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି। ଭୂପୃଷ୍ଠ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ ପ୍ରକଳ୍ପକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନେଇ କେନ୍ଦ୍ର କ୍ୟାବିନେଟ୍ 37,500 କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଯୋଜନା ଅନ୍ତର୍ଗତ ପ୍ରାୟ 75 ନିୟୁତ ଟନ୍ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 3 ଲକ୍ଷ କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି। କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ଅନୁମୋଦନ କରିବାର ନିଷ୍ପତ୍ତି ଦେଶର କୋଟି କୋଟି ଖାଦ୍ୟ ଯୋଗାଣକାରୀଙ୍କୁ ସେମାନଙ୍କର ଉତ୍ପାଦର ଉଚିତ ଏବଂ ଲାଭଦାୟକ ମୂଲ୍ୟ ପାଇବା ସୁନିଶ୍ଚିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ନିଷ୍ପତ୍ତି ଦେଶର କୃଷକମାନଙ୍କ ଜୀବନରେ ଅଧିକ ସମୃଦ୍ଧି ଆଣିବ ବୋଲି ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ 5 ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜୟପୁରର 3 ଜଣ, ଗୁରୁଗ୍ରାମର ଜଣେ ଏବଂ ନାସିକର ଜଣେ ଥିବାବେଳେ ଅନେକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରା ଉଚରା କରାଯାଉଛି।

0: ଗୁଜରାଟର ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ଶରଣକୂଳ ଲଡ଼ୁବାବା ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଥିଲା। ଏହି ଅବସରରେ ଲଡ଼ୁବାବା ପୀଠ ପରିସର ହର ହର ମହାଦେବ ଧ୍ୱନିରେ ମୁଖରିତ ହୋଇଉଠିଥିଲା। ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଓଡ଼ଗାଁ ତହସିଲଦାର ସରଞ୍ଜନ ଭୋଇଙ୍କ ସହ ବହୁ ଶ୍ରଦ୍ଧାଳୁ, ସ୍ଥାନୀୟ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
1: ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ପୁରୀ। କାର୍ଯ୍ୟକ୍ରମ ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କୃଷିଭିତ୍ତିକ କାର୍ଯ୍ୟକ୍ରମ କୃଷି ହାଲଚାଲ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ମାନସୀ ଦେଇ ଏବଂ ପ୍ରକାଶ କୁମାର ରଥ। କାର୍ଯ୍ୟକ୍ରମଟିର ପ୍ରଯୋଜନାରେ ରହିଛନ୍ତି ଦିଲୀପ କୁମାର ନାୟକ।

0: ଜଗା ନା ଓଳି କି ହଉଛି?
1: ହଉ ହଉ ମାନି, କଥା କଣ? ଦେହ ପା କେମିତି ଅଛି ମାନି? ଚାଷବାସ କେମିତି ଚାଲିଛି?
0: ଜଗା ନା, ବୁଝିଲ କି, ମୋ ଦେହ ଖରାପ ହେଇଗଲାଣି। ଇଏ ଟିକେ କାମ ପଡିଗଲା ବିଲରେ, ବୁଝିଲ କି, ଟିକେ ଖରାବେଳିଆ ଗଲି ହେରି। ହେଲେ ଯୋଉ କଷ୍ଟ ଜଗା ନା, ମୁଣ୍ଡ ଖରାପ ହେଇଗଲାଣି, କଣ କରିବା କହିଲ?
1: ଯେ ତମେ ଉଦୁଦିଆ ଖରାବେଳେ ବିଲକୁ ଯାଉଥିଲ କାହିଁକି?
0: ବୁଝିଲ ଜଗା ନା, ଇଏ ପରା ଆମ ଜମିରେ, ବୁଝିଲ କି, ସେ ଯୋଉ ବାଇଗଣ କିଆରିଟାରେ ଆଉ ସିଏ ଆଉ ଗୋଟିଏ ଲୋକ ପଶି ଯାଇଥିଲା। ଆରେ ମୁଁ ତ ମୁଣ୍ଡ ଖରାପ ଦୌଡ଼ିଲି ବାଇଗଣ କିଆରି କି, ଆଉ ମୁଣ୍ଡ କଣ ହେଇଗଲା ଜଗାନା?
1: ନାଇଁ ନାଇଁ, ତମେ ଦୌଡ଼ିଲ, ଭଲ କଲ ଯେ ତମ ଫସଲକୁ ଜଗିକି ତମେ ଅଛ, କିନ୍ତୁ ବିଶେଷ କରି ଏବେ ଖରାଦିନ ଆସିଗଲାଣି, ସକାଳୁ ସକାଳୁ ଅଧିକା କାମ କରିଦବ, ତାପରେ ଦ୍ୱିପହରେ ଖରା ଲେଉଟି ଗଲା ପରେ ବାକି କାମ କରିନବ।
0: ବୁଝିଲ ଜଗାନା, ଯାହା କହିଲ ସବୁ କଥା ମାନିବି। ଆମର ସବୁ ଭାଇ ଭଉଣୀ ମାନେ ମାନିବା ଦରକାର, କାହିଁକି ନା ଆମେ ଷହଳ ଷହଳ ବିଲକୁ ଯାଇ କାମ ସାରି ଘରକୁ ଫେରିବାକୁ ପଡିବ। ଯଦି କାମ କଥା କିଛି କହି ହବ ନାହିଁ, ଯଦି ଜରୁରୀ ପଡିଲା ତେବେ ଆମେ ଛତା ନବା, ପାଣି ବୋତଲ ନବା, ସାଙ୍ଗରେ ମୁଣ୍ଡରେ ଓଦା ଗାମୁଛା ପକାଇବା, ତାପରେ ଆମେ ଜୋତା ନବା, ଆମେ ତରଭୁଜ ଖାଇବା, ଘୋଳ ଦହି ପିଇବା, ପାଣି ଯଥେଷ୍ଟ ପରିମାଣରେ ପିଇବା, ଆଉ ଯୋଉଠି ଟିକେ ଛାଇ ଜାଗା ଥିବ, ଗଛ ପତ୍ର ତଳ ଥିବ, ସେ ପବନରେ ଟିକେ ବସିଯିବା, ତାହେଲେ ଯାଇ ଆମେ ଆମକୁ ସୁରକ୍ଷିତ ରଖିପାରିବା, ଏଇ ଯୋଉ ଖରା ହଉଛି ଖରା ଦାଉରୁ ରକ୍ଷା କରିପାରିବା।
1: ସତ କଥା କହିଛ ମାନି, ଯୋଉ କଥା ଗୁଡିକ କହିଲ ଚାଷୀ ଭାଇ ଭଉଣୀ ମାନେ ଶୁଣିଥିବେ, ସେମାନେ ନିଶ୍ଚିତ ଭାବରେ ଖରା କବଳରୁ ନିଜକୁ ରକ୍ଷା କରି ତାଙ୍କର କାମ କରନ୍ତୁ ସୁରକ୍ଷିତ ଭାବରେ, ଆଉ ସୁନ୍ଦର ଭାବରେ ଫସଲ କରନ୍ତୁ।
0: ହଁ ଜଗନ୍ନା, ଏଇ କଥା ତ ସରିଲା, ହେଲେ ଆମର ପ୍ରଭୁଙ୍କର ନାମ ଭଜନ ନିହାତି ଭାବରେ ହବ। ତାହେଲେ ଜଗନ୍ନା, ଗୋଟିଏ ଭଜନଟିଏ ଶୁଣିବା?
1: ଶୁଣେଇ ଦିଅ।

0: ବୁଝିଲ ମାନି?
1: ହଁ,
0: ଭକ୍ତି ଗୀତଟି ପୁରା ମନକୁ ଛୁଇଁଲା। ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟକୁ।
1: ହଁ, ଆମେ ଏବେ ନେଇଯିବା ବିଜ୍ଞାପନ।
0: ହଉ,
2: ପ୍ରଧାନମନ୍ତ୍ରୀ କିସାନ ମାନଧନ ୟୋଜନା।

0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ
1: ଆଉ 60 ବର୍ଷ ବୟସରୁ ମାସିକ 3000 ଟଙ୍କା ପେନ୍ସନ୍ ହେବ ସୁନିଶ୍ଚିତ
0: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ 18ରୁ 40 ବର୍ଷ ବୟସର କୃଷକ
1: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ
0: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇଁ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
1: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ
0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ ପେନ୍ସନ୍ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଜାରି
2: ବିଜ୍ଞାପନ ପରେ ପୁଣି ଆମେ ଆଲୋଚନାକୁ ଆସିବା ବୁଝିଲ ଜଗାନା
3: ହଁ
2: ବର୍ତ୍ତମାନ ହଉଛି ଖରାଦିନ ଏଇ ଖରାଦିନେ ଆମେ ଯେମିତି ନିଜେ ସଚେତନ ରହୁଛେ ଆମର ଯାହା ଯାହା ଦରକାର ସ୍ୱାସ୍ଥ୍ୟ ପାଇଁ ଆମେ ସଜାଗ ହେଇକି କରୁଛେ ଆମର ପ୍ରାଣୀମାନେ ମଧ୍ୟ ଆମର ଅମୂଲ୍ୟ ସମ୍ପଦ ଯାହାଙ୍କ ଠାରୁ ଆମେ ସବୁକିଛି ପାଇପାରୁଛେ ତେବେ ଏଇ ଖରାଦିନରେ ପ୍ରାଣୀମାନଙ୍କର ଯତ୍ନ ଆମେ କେମିତି ନେଇପାରିବା ଏ ସମ୍ପର୍କରେ ଆମେ ତ ଯାହା ଜାଣିଛେ
4: ଏ ସମ୍ପର୍କରେ ଆଜି ଆଲୋଚନା କରିବା ପାଇଁ ଆମ ପାଖରେ ଉପସ୍ଥିତ ଅଛନ୍ତି ଡକ୍ଟର ବିଶ୍ୱରଞ୍ଜନ ବେହେରା ଉପନିର୍ଦ୍ଦେଶକ ପ୍ରାଣୀ ଚିକିତ୍ସାଳୟ ପୁରୀ ପ୍ରତିକାର ରହିଛି ତେଣୁ ଆମର ଯୋଉ ପ୍ରାଣୀ ସମ୍ପଦ ଅଛି ସେମାନଙ୍କର ବି ଯତ୍ନ ନେବା ନିହାତି ଭାବରେ ଦରକାର ତେବେ କଣ ରହିବ ଏଇ ଖରାଦିନେ ପ୍ରାଣୀମାନଙ୍କର ଯତ୍ନ ଏ ସମ୍ପର୍କରେ ଟିକେ ଆଜି ଆଲୋଚନା କରିବା ସାର୍ ଆପଣ କୁହନ୍ତୁ କଣ ରହିଛି ସବୁ ଏହାର ସୋପାନ ଗୁଡିକ
5: ଆମର ଆକାଶବାଣୀର ଶ୍ରୋତାମାନଙ୍କୁ ମୋର ନମସ୍କାର ଏଇ ଯୋଉ ଉତ୍ତାପ ଲାଗି ରହିବ ଯୋଉ ଅଧିକା ଟେମ୍ପରେଚର ରହୁଛି ଆମର ପରିବେଶର ସେଇଟା ମଧ୍ୟ ଲାଗି ରହିବ ତାଙ୍କ ପାଇଁ ମଧ୍ୟ ସେହିପରି ଭାବରେ କିଛି ବ୍ୟବସ୍ଥା କରିବା ଦରକାର ନହେଲେ ଆମର ସେ ଯୋଉ ଗୃହପାଳିତ ପ୍ରାଣୀ ଗୁଡ଼ିକ ଅଛନ୍ତି ସେମାନେ ଏଇ ଯୋଉ ଆମର ଅତ୍ୟଧିକ ଉତ୍ତାପ ଏବଂ ବାୟୁମଣ୍ଡଳରେ ଯୋଉ ଅତ୍ୟଧିକ ଆମର ଜଳୀୟ ବାଷ୍ପ ରହୁଛି ଆମର କୋଷ୍ଟାଲ ଏରିଆ ହିସାବରେ ତେଣୁକରି ତାର ଆମେ ଆଜି ଆମେ ସବୁ ବିଭିନ୍ନ ପ୍ରଭାବ ବିଷୟରେ ଆଲୋଚନା କରିବା ସର୍ବପ୍ରଥମେ ମୁଁ କହିବି ଯେ ଆମର ଏଇ ଯୋଉ ହିଟ୍ ଷ୍ଟ୍ରେସ୍ କହୁଛନ୍ତି ବା ଅଂଶୁଘାତ କହୁଛନ୍ତି ତାକୁ ଆମେ କ'ଣ ସେଟା ଆମେ ଆଲୋଚନା କରିବା ଆମର ଯଦି ପରିବେଶର ଆମର ଯୋଉ ତାପମାତ୍ରା ରହୁଛି ନର୍ମାଲ ଟେମ୍ପରେଚର ରହୁଛି ତାଠୁ ଯଦି ଆମେ 3°C ତାପମାତ୍ରା 3 ଦିନ ଧରିକି ଲଗାତାର ଅଧିକା ରହିବ କିମ୍ବା 45°C ଅଧିକା ତାପମାତ୍ରା 2 ଦିନ ଅଧିକା ରହିବ ତାକୁ ଆମେ ହିଟ୍ ଷ୍ଟ୍ରେସ୍ ବୋଲି ଆମେ ଏନ୍ଭାରମେଣ୍ଟରେ ହିଟ୍ ଷ୍ଟ୍ରେସ୍ ଚାଲିଛି ବୋଲି ଆମେ କହିପାରିବା
2: ତେଣୁ ଆମେ ତ ଜାଣିଲେ ପରିବେଶରେ କେଉଁଭଳି ଉତ୍ତାପ ରହୁଛି ତାକୁ ଦେଖି ଆମେ ଆମର ପ୍ରାଣୀମାନଙ୍କର ଯତ୍ନ ମଧ୍ୟ ନିଜେ ନେବାକୁ ପଡିବ ପ୍ରଥମେ ଆମେ ଗୁହାଳ ଆଡ଼ୁ ଯିବା
5: ସର୍ବପ୍ରଥମେ ମ୍ୟାଡ଼ାମ ଆମେ କହିବା ଯେ ଏଇ ଯୋଉ ଆମର ଅଂଶୁଘାତ ହଉ ବା ଯୋଉ ଅଧିକ ଅତ୍ୟଧିକ ପରିବେଶର ଉତ୍ତାପ ଜନିତ ଯୋଉ ଚାପ ହଉ ଆମର ଗୃହପାଳିତ ପଶୁ ପକ୍ଷୀମାନଙ୍କର ଆମେ ଦେଖିବା କୋଉମାନେ ବେଶୀ ଆମର ଏହାଦ୍ୱାରା ଆଫେକ୍ଟେଡ୍ ହେଇଥାନ୍ତି ଏଥିରେ ଆମର ଛୋଟ ଛୁଆ ଆମର ବାଛୁରୀ ହଉ କିମ୍ବା ଆମର ପ୍ରେଗନାଣ୍ଟ ଆନିମଲ୍ସ ଯୋଉମାନେ ଗର୍ଭବତୀ ଗାଈ ହଉ କି ଛେଳି ହଉ ମେଣ୍ଢା ହଉ ତାପରେ ରୋଗାଗ୍ରସ୍ତ ଆନିମଲ୍ସ ଅଛନ୍ତି ବା ଗୃହପାଳିତ ପଶୁ ଅଛନ୍ତି କ୍ଷୀର ଦଉଥିବା ଗାଈ କିମ୍ବା ଅନ୍ୟାନ୍ୟ ଗାଈ ମଇଁଷି କି ଅନ୍ୟାନ୍ୟ କିମ୍ବା ଡାର୍କ କଲର୍ ଯୋଉଟା ଆମର ଯୋଉ ଜନ୍ତୁ ଗୁଡ଼ିକର ରଙ୍ଗ କଳା କିମ୍ବା ଗାର୍ଡ ବ୍ରାଉନ୍ ସେମାନେ ଏଇସବୁ ଯୋଉ ଉତ୍ତାପ ବଢ଼ିଲେ ସେମାନେ ଅତ୍ୟଧିକ ମାତ୍ରାରେ ସେମାନେ ଏଇ ଯୋଉ ହିଟ୍ ଷ୍ଟ୍ରୋକ୍ରେ ଆଫେକ୍ଟେଡ୍ ହେବାର ଚାନ୍ସ ବହୁତ ତାଙ୍କର ଅଧିକା ରହିଛି ତେଣୁକରି ଆମେ ବିଶେଷ ଧ୍ୟାନ ଦେବା ଦରକାର ଏଇ ସମୟରେ ଯୋଉ ଏପ୍ରିଲ ମେ ଜୁନ୍ରେ ଏଇସବୁ ଜନ୍ତୁମାନଙ୍କୁ ଆମେ କେମିତି ତାଙ୍କୁ ଭଲ ଭାବରେ ରଖିପାରିବା ଭଲ ପରିବେଶ ରଖିବା ଭଲ ଖାଦ୍ୟ ଦେବା ଏବଂ ତାଙ୍କୁ କେମିତି ହିଟ୍ ଷ୍ଟ୍ରୋକ୍ ବା ଅନ୍ୟାନ୍ୟ ଉତ୍ତାପ ଜନିତ ଯୋଉ ଆମର ଅସୁବିଧା ଅଛି ତା

0: କେମିତି ସେମାନେ ସୁରକ୍ଷିତ ରହିବେ ସେ ବିଷୟରେ ଆମେ ଟିକେ ଆଲୋଚନା ଆଜି କରିବା।
1: ନିଶ୍ଚିତ ଭାବରେ ସାର୍, ଏବେ ଆମେ ଆଲୋଚନାକୁ ଆଗେଇ ନେବା। କୁହନ୍ତୁ ଯେ ଏଇ ଯେଉଁମାନଙ୍କୁ ଯେଉଁ କହିଲେ କଳା ରଙ୍ଗର ଗାଈ ବା ପଶୁ, ସେମାନଙ୍କ ପାଇଁ ନିଶ୍ଚିତ ଭାବରେ ତାଙ୍କୁ ଟିକେ ବେଶୀ କାଟିବ, ଉତ୍ତାପଟା କାଟିବ, ବିଶେଷ କରି ତାଙ୍କ ପାଇଁ କ'ଣ ଆମେ ଯତ୍ନ ନେବା?
0: ଆମର ଦେଖନ୍ତୁ ଉତ୍ତାପ

0: ସେ ବିଷୟରେ ଆମେ ଟିକେ ଆଲୋଚନା ଆଜି କରିବା।
1: ନିଶ୍ଚିତ ଭାବରେ ସାର, ଏବେ ଆମେ ଆଲୋଚନାକୁ ଆଗେଇ ନେବା। କୁହନ୍ତୁ ଯେ ଏଇ ଯେଉଁମାନଙ୍କୁ ଯେଉଁ କହିଲେ କଳା ରଙ୍ଗର ଗାଈ ବା ପଶୁ, ସେମାନଙ୍କ ପାଇଁ ନିଶ୍ଚିତ ଭାବରେ ତାଙ୍କୁ ଟିକେ ବେଶୀ କାଟିବ, ଉତ୍ତାପଟା କାଟିବ, ବିଶେଷ କରି ତାଙ୍କ ପାଇଁ କ'ଣ ଆମେ ଯତ୍ନ ନେବା?
0: ଆମର ଦେଖନ୍ତୁ, ଉତ୍ତାପ ବଢ଼ିବା ଦ୍ୱାରା ବିଭିନ୍ନ ପ୍ରକାର ଆମର ଜନ୍ତୁ ପଶୁ ହଉ ପକ୍ଷୀ ହଉ ଇଭେନ୍ ମଣିଷମାନଙ୍କର ବିଭିନ୍ନ ପ୍ରକାର ଅସୁବିଧା ହୋଇଥାଏ। ତାକୁ ଆମେ ଚାରି ଭାଗରେ ବିଭକ୍ତ କରିପାରିବା। ପ୍ରଥମେ ଅଛି ଆମର ସନ୍ବର୍ନ ବା ସୂର୍ଯ୍ୟକିରଣରେ ଅଧିକା ସମୟ ରହିଲେ ଆପଣ ଦେଖିବେ ଖାଲି ଦେହରେ ଆମେମାନେ ମଧ୍ୟ ଅଧିକା ସମୟରେ କାମ କଲେ ଆମ ସ୍କିନ୍ଟା ଆମ ଯେଉଁ ଚର୍ମ ରେଡ୍ ରଙ୍ଗ ନାଲି ରଙ୍ଗ ପଡ଼ିଯାଇଥାଏ। ତାହା ସହିତ ଆମର ଫୋଟକା ଭଳିଆ ଚର୍ମରେ ହେଇଯାଏ। ପଶୁମାନଙ୍କ କ୍ଷେତ୍ରରେ ମଧ୍ୟ ସେଇଆ, ଅଧିକା ସମୟ ଯଦି ଖରାରେ ରହିବେ, ଯେଉଁମାନେ ଆମର ଛୋଟ ଛୁଆ ବା ଯାହା ଚର୍ମ ପର୍ଟିକୁଲାରଲି ଆମେ ଘୁଷୁରୀ କଥା କହିପାରିବା, ଅତ୍ୟଧିକ ସମୟ ଖରାରେ ଯଦି ସେମାନଙ୍କୁ ଆମେ ବୁଲେଇ ଦେବା ତାହେଲେ ସେମାନେ ଧଳା ଘୁଷୁରୀ ହଉ କିମ୍ବା କଳା ଘୁଷୁରୀ ହଉ, କଳା ଘୁଷୁରୀ ଟିକେ ଚାନ୍ସେସ୍ ଅଧିକା ରହିବ ଧଳା ଘୁଷୁରୀ ଅପେକ୍ଷା, ସେମାନଙ୍କ ସ୍କିନ୍ଟା ଆମର ଚର୍ମଟା ରେଡ୍ ପଡ଼ିଯିବ, ଫୋଟକା ହେଇଯିବ ଏବଂ ସେଥିରେ ସେମାନେ ଆଫେକ୍ଟେଡ୍ ହେବେ। ଏହା ବ୍ୟତୀତ ଆଉ ଗୋଟେ ରହିବ ଆମର ମସଲ କ୍ରାମ୍ପ ହେଇଯାଏ ଆମ ଅତ୍ୟଧିକ ଟେମ୍ପରେଚର ବା ବାହାରେ ବୁଲିଲେ ଖରା ସମୟରେ, ଯାହାଦ୍ୱାରା କି ପେଟର ଯେଉଁ ଆମର ମାଂସପେଶୀ ଅଛି ଆମ ଗୋଡ଼ର ମାଂସପେଶୀ ଗୁଡ଼ିକ ସେଟା ଠିକ୍ ଭାବରେ କାମ କରେ ନାହିଁ, ସେଇଟା ଥରିବାକୁ ଲାଗିବ। ତାପରେ ଆମର ଜନ୍ତୁ ଗୁଡ଼ିକ ପଡ଼ିଯାଆନ୍ତି, ପେଟରେ ପେନ୍ ହୁଏ, ସେମାନେ ମଧ୍ୟ ସେଥିରେ ଆକ୍ରାନ୍ତ ହୋଇଥାନ୍ତି। ତୃତୀୟ ହେଲା ଆମର ଆଉ ହିଟ୍ ଷ୍ଟ୍ରେସ୍ ବା ଯେଉଁ ଆମର ଅତ୍ୟଧିକ ଉତ୍ତାପ ଜନିତ ଚାପ, ସେଥିରେ କ'ଣ ହେବ ଆମର ଜନ୍ତୁ ଗୁଡ଼ିକ ହଉ ମଣିଷ ମଧ୍ୟ ସେମାନେ ଜୋରରେ ନିଶ୍ୱାସ ପ୍ରଶ୍ୱାସ ନେବେ, ନାକ ଗୁଡ଼ିକ ଶୁଖିଯିବ, ପାଟିରୁ ଲାଳ ବାହାରିବ ଆଉ ସେମାନେ ଅସ୍ତବ୍ୟସ୍ତ ହେଇଯିବେ, ଦରକାର ପଡ଼ିଲେ ସେମାନେ ଆମର ଚେତାଶୂନ୍ୟ ମଧ୍ୟ ହେଇକି ପଡ଼ିଯାଆନ୍ତି। ୟା ବାଦ ଆଉ ଗୋଟେ ରହିଲା ଆମର ଅଂଶୁଘାତ। ଅଂଶୁଘାତ ହେଲେ ଆମର ଯେଉଁଟା ଆମର ସନ୍ଷ୍ଟ୍ରୋକ୍ କହୁଛନ୍ତି, ଅଂଶୁଘାତ ହେଲା ଏଇଟା ସବୁଠୁ ମାରାତ୍ମକ। ଏହାଦ୍ୱାରା କ'ଣ ହୁଏ, ବଡ଼ିର ତାପମାତ୍ରା ଆମର ଯେଉଁ ବଡ଼ିର ଗୋଟେ ଆମ ବଡ଼ିର ତାପମାତ୍ରାକୁ ନିୟନ୍ତ୍ରଣ ରଖିବା ପାଇଁ ଗୋଟେ ମେକାନିଜିମ୍ ଆମ ମୁଣ୍ଡ ବ୍ରେନ୍ରେ ରହିଛି, କିନ୍ତୁ ଏଇ ଅତ୍ୟଧିକ ଟେମ୍ପରେଚର୍ ହେଲେ ଆମ ବଡ଼ିର ତାପମାତ୍ରା ଆଉ କଣ୍ଟ୍ରୋଲ୍ ହେଇପାରେ ନାହିଁ ବା ନିୟନ୍ତ୍ରଣରେ ରହିବ ନାହିଁ। ତାପରେ କ'ଣ ହବ, ବଡ଼ିର ତାପମାତ୍ରା ବହୁମାତ୍ରାରେ ବଢ଼ିଯିବ, ତାପରେ ଆନିମଲ୍ ହଉ ମଣିଷ ହୁଅନ୍ତୁ ସେମାନେ ଚେତାଶୂନ୍ୟ ହେଇକି ପଡ଼ିଯିବେ ଆଉ ନିଶ୍ୱାସ ପ୍ରଶ୍ୱାସ ନେବାରେ ବି ତାଙ୍କର ପ୍ରୋବ୍ଲେମ୍ ହବ। ଏଇସବୁ ଲକ୍ଷଣ ଦେଖାଦେଲା ମାନେ ଆମେ ତୁରନ୍ତ ତାକୁ ଚିକିତ୍ସା କରିବାର ବ୍ୟବସ୍ଥା କରିବା ଦରକାର। କିନ୍ତୁ ଏଇସବୁ ଲକ୍ଷଣ ଯେତେବେଳେ ଦେଖାଦିବ, ଫାଷ୍ଟ ଆମେ ଦେଖୁଛନ୍ତି ଚାଷୀ ଭାଇମାନେ ହୁଅନ୍ତୁ କିମ୍ବା ଆମେ ଯେଉଁମାନେ ଅଛନ୍ତି, ସେମାନେ ଯେଉଁ ଆନିମଲ୍ଟି ଏଥିରେ ଯେଉଁ ଜନ୍ତୁଟି ଆମର ଆଫେକ୍ଟେଡ୍ ହେଲା ତାକୁ ସାଙ୍ଗେ ସାଙ୍ଗେ ଛାଇ ଜାଗାକୁ ନେବା ଦରକାର ଏବଂ ତାକୁ ଓଦା କନାରେ ସାଙ୍ଗେ ସାଙ୍ଗେ ଆମେ ତାକୁ ପୋଛିଦେବା। ତାପରେ ଯଦି ସନ୍ଷ୍ଟ୍ରୋକ୍ ହେଇଛି ବା ଅଂଶୁଘାତ ହେଇଛି ତାକୁ ଗାଧେଇ ଦେବା ଭଲ ଭାବରେ ଓଦା ପାଣିରେ ତା ଦେହରେ ଢାଳିବା ଦରକାର, ତାକୁ ଆମେ କନାରେ ପୋଛିଦେବା ଦରକାର। ତାପରେ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟର ଯଦି ଡାକ୍ତର କିମ୍ବା ଅନ୍ୟାନ୍ୟ କେହି କର୍ମୀ ଅଛନ୍ତି ତାଙ୍କ ସହିତ ଯୋଗାଯୋଗ କରି ଇମିଡିଏଟ୍ ଚିକିତ୍ସା କରିବା ଦରକାର। ଏଥିପାଇଁ ସରକାରଙ୍କ ମଧ୍ୟରୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି, ଯଦି ଆପଣଙ୍କ କିଛି ଅସୁବିଧା ହେଉଛି ସାଙ୍ଗେ ସାଙ୍ଗେ ଆମର ଯେଉଁ ମୋବାଇଲ୍ ଭେଟନାରୀ ୟୁନିଟ୍ ଅଛି, ଯେଉଁ ପ୍ରାଣୀ ଗୁଡ଼ିକ ଏଇ ଅଂଶୁଘାତରେ ପୀଡ଼ିତ ହେଉଛନ୍ତି, ସାଙ୍ଗେ ସାଙ୍ଗେ ଆମ ପ୍ରାଣୀ ଚିକିତ୍ସାଳୟ ତରଫରୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସାଙ୍ଗେ ସାଙ୍ଗେ ସେମାନେ ଯାଇ ଏଇ ଜନ୍ତୁ ଗୁଡ଼ିକ ଚିକିତ୍ସା କରୁଛନ୍ତି।
1: ଆମେ ତ ଜାଣିଲେ ଯେ ଏଇଭଳି ଭାବରେ ଅଂଶୁଘାତରେ ଯେଉଁମାନେ ଆଫେକ୍ଟେଡ୍ ହେବେ ତାଙ୍କୁ ଆମେ କେମିତି
0: ବିଭିନ୍ନ ଲକ୍ଷଣ ଆମେ ଜାଣିଲେ ଚିକିତ୍ସା ମଧ୍ୟ ଅଛି, ଆମେ କେମିତି କ'ଣ କଲେ ଅଂଶୁଘାତ ହବା ନାହିଁ, ଆମେ କ'ଣ କ'ଣ ଆଉ ବ୍ୟବସ୍ଥା କରିବା ଦରକାର ସେ ବିଷୟରେ ମଧ୍ୟ ଆମେ ଚାଷୀ ଭାଇମାନଙ୍କୁ ଆମେ କିଛି ଆଲୋଚନା ଆଜି କରିବା। ଆମର ମୁଖ୍ୟ ହେଲା ଅଂଶୁଘାତ, ଆମର ଖରାରେ ବୁଲିଲେ ଅଧିକା ସମୟରେ ଆମର ଅଂଶୁଘାତ ହେବାର ଆଶଙ୍କା ରହିଛି। ମୋତେ ବହୁତ ସମୟରେ ଚାଷୀ ଭାଇମାନେ ଫୋନ୍ କରୁଛନ୍ତି, ଆଜ୍ଞା ଆମେ ଖରାରେ ମେଣ୍ଢା ଚରଉଥିଲୁ, ଗୋଟେ ମେଣ୍ଢା ମରିଗଲା। ଆମେ ସାଙ୍ଗେ ସାଙ୍ଗେ ସେଠି ଆମେ ଚାଷୀ ଭାଇମାନଙ୍କୁ କହୁଛୁ ଯେ ଦିନବେଳା ଆମର ଦିନ 10:11 ପରଠୁ ସନ୍ଧ୍ୟା 4 ପର୍ଯ୍ୟନ୍ତ କୌଣସି ଭାବରେ ଗୃହପାଳିତ ପଶୁମାନଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ, ସବୁବେଳେ ତାଙ୍କୁ ଛାଇ ଜାଗାରେ ରଖନ୍ତୁ। ଯଦି ଆମର ବୁଲିବାଟା ନିହାତି ଦରକାର, ଯେଉଁ ପଡ଼ିଆରେ ବୁଲୁଛନ୍ତି ସେଠି ଗୋଟେ ଆମର ଟେମ୍ପରାରୀ ସେଡ୍ ଏରିଆ ମାନେ ଯେଉଁଠି ଛାଇ କରିବା ବ୍ୟବସ୍ଥା ହେବା ଦରକାର, ଆଉ ସେ ଜାଗା ଗୁଡ଼ିକରେ ନିହାତି ଭାବରେ ବିଶୁଦ୍ଧ ପାଣି ଏବଂ ପ୍ରଚୁର ବିଶୁଦ୍ଧ ପାଣିର ବ୍ୟବସ୍ଥା ମଧ୍ୟ କରିବା ଦରକାର। ଯେଉଁ ପ୍ରାଣୀମାନେ ବାହାରେ ବୁଲୁଛନ୍ତି ଖରାବେଳେ, ଯେତେବେଳେ ହାଲିଆ ହେଇଯିବେ ଯେ କିମ୍ବା ଅଧିକା ଖରା ହେଲା, ସେମାନେ ଯାଇ ସେଇ ଜାଗାରେ ସେମାନେ ଆଶ୍ରୟ ନେଇପାରିବେ। କିନ୍ତୁ ମୋର ଆପଣମାନଙ୍କୁ ଅନୁରୋଧ, ଖରାବେଳେ କେବେ ବି ଛାଡ଼ନ୍ତୁ ନାହିଁ। ତା ସହିତ ଯଦି ଆପଣ ଘରେ ବାନ୍ଧିକି ରଖିଲେ, ଗୁହାଳ ଗୁଡ଼ିକୁ ମଧ୍ୟ ଆମେ ଟିକେ ସେହି ପ୍ରକାର ବ୍ୟବସ୍ଥା ରଖିବା ଦରକାର, ଯେପରିକି ଆମର ବାୟୁ ଚଳାଚଳ ଭଲ ଭାବରେ ହେବ, ଅଧିକା ସଂଖ୍ୟାରେ ଆମେ ଜନ୍ତୁ ଗୁଡ଼ିକ ତା ଭିତରେ ଗୁଞ୍ଜାଗୁଞ୍ଜି କରି ରଖିବା ନାହିଁ, ଯାହାଦ୍ୱାରା କି ଭେଣ୍ଟିଲେସନ୍ ପ୍ରପର୍ଲି ହେବ ନାହିଁ। ତା ସହିତ ଗୁହାଳ ଯଦି ଆମେ ଆଜବେଷ୍ଟସ୍ ଗୁହାଳ କରିଛନ୍ତି, ତା ଉପରେ ଆମେ ନଡ଼ା ପକାଇବା, ଯଦି କୁକୁଡ଼ା ଘର ଅଛି ତା ଉପରେ ନଡ଼ା ପକାଇବା, ଝରକା ଏବଂ ଜାଲିରେ ଆମେ ଯେଉଁ ଚିନି ବସ୍ତା କିମ୍ବା ଅଖା ମିଳୁଛି ତାକୁ ଟାଙ୍ଗିବା, ତା ଦେହରେ ପାଣି ପକାଇବା, ଆଉ ମଝିରେ ମଝିରେ ଯେଉଁ କୁକୁଡ଼ା ଫାର୍ମରେ ଆମେ ଫଗର ସାହାଯ୍ୟରେ ବା ଆମ ସ୍ପ୍ରିଙ୍କ୍ଲର ଦ୍ୱାରା ପାଣି ମଧ୍ୟ ସ୍ପ୍ରେ କରିପାରିବା, ଏସବୁ ଘରେ ଆମର ଯେଉଁ ଗୁହାଳ ହଉ କିମ୍ବା କୁକୁଡ଼ା ଘର ହଉ ସେସବୁ ଆମେ ବ୍ୟବସ୍ଥା କରିବା ଆବଶ୍ୟକ। ତା ସହିତ ଆମେ ଯଦି ଆଜବେଷ୍ଟସ୍ ଅଛି ଉପରେ ହ୍ୱାଇଟ୍ କଲର୍ ଧଳା ରଙ୍ଗର ଆମେ ପ୍ରଲେପ ଦେଇପାରିବା, ଯାହାଦ୍ୱାରା କି ଘର ମଧ୍ୟରେ ଟେମ୍ପରେଚର କମ୍ ରହିବ, ଘର ମଧ୍ୟରେ

0: ଫ୍ୟାନର ବ୍ୟବସ୍ଥା ନିହାତି ହେବାର କରିବା ଦରକାର, ଯାହାଦ୍ୱାରା କି ଆମର ପ୍ରାଣୀମାନେ ଉତ୍ତାପରୁ ବଞ୍ଚିପାରିବେ,
1: ରକ୍ଷା ପାଇପାରିବେ। ଏହି ସମୟରେ ଆମର ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କେମିତି ହେବା ଦରକାର?
0: ଖାଦ୍ୟ ଏବଂ ପାନୀୟ ନିହାତି ଭାବରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି ଆମର ଭଲ ଖାଦ୍ୟର, କାରଣ ଆମେ ଭଲ ଖାଦ୍ୟ ଦେଲେ ଆମ ସାଧାରଣତଃ ରୋଗ ପ୍ରତିରୋଧକ ଶକ୍ତିଟା ଭଲ ରହିଥାଏ ଆମ ପ୍ରାଣୀମାନଙ୍କର। ତେଣୁ ନିହାତି ଭାବରେ ଆମେ ଉଚ୍ଚ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଦେବା, କିନ୍ତୁ ଖରାବେଳେ ତାକୁ ଦେବା ନାହିଁ, ଆମେ ଦିନରେ ତାକୁ ଦୁଇଥର କି ତିନିଥର ଦେବା, ଯାହାକି ସକାଳ ସମୟରେ ଦେବା, ସନ୍ଧ୍ୟା ସମୟରେ ନିହାତି ଭାବରେ ଦେବା ଦରକାର। ଆଉ ତା ସହିତ ଆମେ ଗାଈ ଗୋରୁମାନଙ୍କୁ ଯଦି ଆମେ ଭିଟାମିନ୍ ଏବଂ ମିନେରାଲ ସପ୍ଲିମେଣ୍ଟ ଦେବା ଏବଂ ଉଚ୍ଚ ଶକ୍ତିଯୁକ୍ତ ଖାଦ୍ୟ ଯଥା ଆମର ଚୋକଡ଼ ହେଲା, ସବୁଜ ଘାସ ମଧ୍ୟ ସଫିସିଏଣ୍ଟ ଆମେ ଦେଲେ ସେଥିରେ ଗାଈ ଗୋରୁମାନଙ୍କର ଜଳାଭାବ ଦୂର ହୋଇପାରିବ, ତା ସହିତ ସେଥିରେ ସଫିସିଏଣ୍ଟ ମିନେରାଲ ଏବଂ ଭିଟାମିନ୍ସ ମଧ୍ୟ ଘାସରେ ଥାଏ, ଯାହାଦ୍ୱାରା କି ଏଥିରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହିତ ଆମର ହିଟ୍ ଷ୍ଟ୍ରୋକ୍ରୁ ବଞ୍ଚିବା ପାଇଁ ଯାହା ଦରକାର ତା ମଧ୍ୟ ଆମର ପ୍ରାଣୀ ଗୁଡ଼ିକ ପାଇପାରିବେ।
1: ଆଚ୍ଛା, ଏହି ସମୟରେ ପାଣି କେତେ ପରିମାଣର ଦେବା ଦରକାର?
0: ଆନିମଲ୍ସ ରହୁଛନ୍ତି ଗାଈ ହଉ ମଇଁଷି ହଉ, ଅତିକମ୍ରେ ଦିନକୁ 40 ଲିଟର ପାଣି, ସ୍ୱଚ୍ଛ ବିଶୁଦ୍ଧ ଏବଂ ଥଣ୍ଡା ପାଣି ନିହାତି ଭାବରେ 40 ଲିଟରରୁ ଉର୍ଦ୍ଧ ପିଇବା ଦରକାର।
1: ଦେଖନ୍ତୁ ଆମର ଏଇ ଯୋଉ ଉତ୍ତାପ ତ ବଢୁଛି, ତେଣୁ ଆମର ଏଇ ସମୟରେ ଗାଧେଇବାର କେମିତି କଣ ବ୍ୟବସ୍ଥା କରିବା ଦ୍ୱାରା କେତେ ଥର ସେମାନେ ଗାଧେଇବେ?
0: ଆମର ସବୁ ଯେତେ ଗୃହପାଳିତ ପ୍ରାଣୀ ଅଛନ୍ତି ଆମେ ନିହାତି ଭାବରେ ଆମର ପର୍ଟିକୁଲାରଲି ଗାଈ କଥା କହିବା, ଆମେ ନିହାତି ଭାବରେ ଗୋଟେ ଥର ତାଙ୍କୁ ଗାଧେଇ ଦେବା ଦିନରେ, ଆଉ ସେଇଟା ବି ଥଣ୍ଡା ସମୟରେ ଗାଧେଇବା ଦରକାର, ଯେମିତିକି ସକାଳେ ହେଉ ସନ୍ଧ୍ୟାବେଳେ ହେଉ, ତେଣୁ ଦିନକୁ ଅତି କମ୍ରେ ଥରଟେ ଆମେ ଗାଧେଇବା ଦରକାର, ଆଉ ଦୁଇଥର ଗାଧେଇଲେ ମଧ୍ୟ ଭଲ। ତା ସହିତ ମୁଁ ଇଏ କରିବି, ଯୋଉ ଆମର ମଇଁଷି ହଉ ଘୁଷୁରୀ ହଉ ଯୋଉମାନଙ୍କର ଆମର ପଙ୍କର ବୁଡ଼ିବାର ଅଭ୍ୟାସ ଅଛି, ସେ ବ୍ୟବସ୍ଥା ମଧ୍ୟ ସେମାନଙ୍କ ପାଇଁ କରିବା ଦରକାର, ଯାହାଦ୍ୱାରା କି ସେମାନେ ଶରୀରର ତାପମାତ୍ରାକୁ ମେଣ୍ଟେନ୍ କରିପାରିବେ ଏବଂ ହିଟ୍ ଷ୍ଟ୍ରୋକ୍ରୁ ରକ୍ଷା ପାଇପାରିବେ।
1: ଆଚ୍ଛା, ଇଏ ତ ଆମର ପଶୁମାନଙ୍କର, ପକ୍ଷୀମାନଙ୍କ କଥା ଆମେ କ'ଣ ଦେଖିବା?
0: ଗୃହପାଳିତ ପକ୍ଷୀମାନଙ୍କ ପାଇଁ ଆମେ ଯେମିତି କହିଲି, ଆମେ ତାଙ୍କର ଯୋଉ ଆମେ ରଖିଥିବା ଆମର ଯୋଉ ତାଙ୍କର ସେଡ୍ ବା ତାଙ୍କର ଯୋଉ ରହୁଛନ୍ତି ପକ୍ଷୀମାନେ, ତାକୁ ଆମେ ଉପରେ ହ୍ୱାଇଟ୍ କଲର୍ କରିବା ଆଜବେଷ୍ଟସ୍ ଉପରେ, ତାପରେ ନଡ଼ା ପକେଇ ପାରିବା, ତାର ସାଇଡ୍ରେ ଯୋଉ ଜାଲି ଅଛି ସେଥିରେ ଆମେ ଅଖା ବାନ୍ଧିକି ପାଣି ଦେଲେ ସେଥିରେ ନ୍ୟାଚୁରାଲି ସେଟା ଗୋଟେ କୁଲର୍ ଭଳିଆ କାମ କରିବ। ତା ସହିତ ଆମେ ଫଗର ବା ସ୍ପ୍ରିଙ୍କ୍ଲର୍ ଲଗେଇକି ମଝିରେ ମଝିରେ ପାଣି ସ୍ପ୍ରେ କରିବା, ତା ସହିତ ଫ୍ୟାନ୍ ମଧ୍ୟ ଲଗେଇବା ଦରକାର। ତା ସହିତ ଆଜିକାଲି ଆମର ଯୋଉ ଉନ୍ନତ ପ୍ରଣାଳୀରେ ଯୋଉ ଭାଇମାନେ ଚାଷ କରୁଛନ୍ତି ସେମାନେ ଏନ୍ଭାରମେଣ୍ଟାଲ କଣ୍ଟ୍ରୋଲ ପଦ୍ଧତିରେ ଚାଷ କରୁଛନ୍ତି, ଯୋଉଥିରେ କି ଆମ ତାପମାତ୍ରାଟା କଣ୍ଟ୍ରୋଲ ହେଇକି ରହୁଛି।
1: ବିଶେଷ କରି ଦେଖନ୍ତୁ ଆମର ସବୁ ଖରା ଶୀତ ସବୁକୁ ଦେଖିକି ଆମର ଗୋଟେ ସେମାନଙ୍କର ବାସସ୍ଥାନଟା ଠିକ କରିବା ଦରକାର
0: ନିହାତି ଭାବରେ। ବାସସ୍ଥାନଟା ଏମିତି ଆମର ଗୃହପାଳିତ ପଶୁ ହଉ ପକ୍ଷୀ ହଉ ଡିଜାଇନ୍ ହେବା ଦରକାର, ଯେମିତିକି ସବୁବେଳେ ଭେଣ୍ଟିଲେସନ୍ ଭଲ ରହିବ, ଭିତରଟା ଶୁଖିଲା ରହୁଥିବ, ଖରା କେବେ ଡାଇରେକ୍ଟ ଖରା ପଡ଼ୁନଥିବ, ତେଣୁକରି ତାର ଦିଗଟା ସବୁବେଳେ ଆମର ଆମର ଗୁହାଳ ହଉ କିମ୍ବା କୁକୁଡ଼ା ଘର ହଉ ସେଟା ପୂର୍ବରୁ ପଶ୍ଚିମକୁ ମୁହଁ କରିବା ଦରକାର ଏବଂ ଉତ୍ତର ଏବଂ ଦକ୍ଷିଣ ଦିଗରେ ଜାଲି ରହିବା ଦରକାର, ଯାହାଦ୍ୱାରା କି ଡାଇରେକ୍ଟ ଖରା କେବେ ପଡ଼ିବ ନାହିଁ, କିନ୍ତୁ ପବନ ଉତ୍ତର ଦକ୍ଷିଣ ଦିଗରେ ଜାଲି ଲାଗିଲେ ପବନଟା ଆମର ସବୁବେଳେ ଚଳାଚଳ ହବ, ଘର ମଧ୍ୟରେ ଭେଣ୍ଟିଲେସନ୍ ହବ, କେବେ ରୋଗ ଜୀବାଣୁ ସହଜରେ ବଢ଼ିବେ ନାହିଁ, ରୋଗ କମ୍ ରହିବ, ଆମର କୁକୁଡ଼ା ଘର ହଉ ଛେଳି ଘର ହଉ ସେଥିରେ ରୋଗ କମ୍ ରହିବ ଏବଂ ଭେଣ୍ଟିଲେସନ୍ ପ୍ରପର୍ଲି ରହିବ।
1: ଖରାଦିନେ ଆଉ ସବୁ ରୋଗ କଣ ହେଇଥାଏ ପଶୁପକ୍ଷୀମାନଙ୍କୁ?
0: ଆମର ଗୃହପାଳିତ ପଶୁମାନଙ୍କୁ ସାଧାରଣତଃ ଗାଈମାନଙ୍କୁ ସାହାଣ ବଜବଜିଆ ଏଗୁଡ଼ିକ ହୋଇଥାଏ, ଏବେ ଫାଟୁଆ ମଧ୍ୟ ଦେଖାଯାଉଛି, ଏଥିପାଇଁ ନିହାତି ଭାବରେ ଏଇ ଯେଉଁ ଆମର ଗଭର୍ଣ୍ଣମେଣ୍ଟର ଆଡଭାଇଜରି ଅଛି ଗୋଟେ ଆମର ଇସ୍ୟୁ କରାଯାଇଛି, ସବୁ ପ୍ରାଣୀ ଚିକିତ୍ସାଳୟକୁ କୁହାଯାଇଛି ନିହାତି ଭାବରେ ଆମର ଗୃହପାଳିତ ପଶୁମାନଙ୍କୁ ସାହାଣ ଏବଂ ବଜବଜିଆ ଟୀକା ନିହାତି ଭାବରେ ଦେବେ, ତା ସହିତ ଛେଳି ମେଣ୍ଢାମାନଙ୍କୁ ଏଣ୍ଟ୍ରୋଟକ୍ସିମା ଟୀକା ପ୍ରଦାନ କରିବେ।
2: ବିଶେଷଜ୍ଞ ମହାଶୟ, ଏ ଯୋଉ ଖରାଦିନେ କିଭଳି ଭାବରେ ପଶୁମାନଙ୍କର ଯତ୍ନ ନିଆଯିବ ସବୁ କଥା ବୁଝେଇ କହିଛନ୍ତି। ତେଣୁ ଆମର ତ ଘରେ ଘରେ ଆମର ଆମେ ଗୃହପାଳିତ ପଶୁ ରଖିଛେ, ଗାଈ ବଳଦ ଛେଳି ମେଣ୍ଢା, ତେଣୁ ବିଶେଷ ଭାବରେ ସେମାନଙ୍କର ଯତ୍ନ ଆମେ ସମସ୍ତେ ଠିକ୍ ଭାବରେ ନେବା, ସେମାନଙ୍କୁ ଠିକ୍ ଭାବରେ ଗାଧୋଇ ଦେବା, ତାଙ୍କର କିଛି ଦେହ ଖରାପ ହେଲେ ଚିକିତ୍ସା କରେଇ ନେବା, ତାଙ୍କୁ ଠିକ୍ ଭାବରେ ଖାଦ୍ୟ ଦେବା, ଯେଉଁ ସ୍ଥାନରେ ସେମାନେ ରହୁଛନ୍ତି ସେଇଟା କେମିତି ଟିକେ ପବନ ଚଳାଚଳ ଠିକ୍ ରହିବ ଏବଂ ଛାଇର ବ୍ୟବସ୍ଥା ରହିଥିବ ସେ ବିଷୟରେ ଟିକେ ଧ୍ୟାନ ଦେବା।
1: ହଁ, ବୁଝିଲ ଜଗନ୍ନା, ତାଙ୍କୁ ବହୁତ ବହୁତ ଧନ୍ୟବାଦ ବିଶେଷଜ୍ଞ ମହାଶୟଙ୍କୁ। ଆମର ଚାଷୀ ଭଉଣୀ ଜଣେ ଅଛନ୍ତି, ସେ ସମନ୍ୱିତ ଚାଷ କରିଛନ୍ତି, ଭଉଣୀ ହେଉଛନ୍ତି ମନମୋହିନୀ ବିଶ୍ୱାଳ, ତାହେଲେ ରାମଚନ୍ଦ୍ରପୁର ଅସ୍ତରଙ୍ଗ ବ୍ଲକରୁ ଆସି ପହଞ୍ଚିଛନ୍ତି। ଆସ ତାଙ୍କ ସହିତ ଆମେ କଥାବାର୍ତ୍ତା ହେବା। ଭଉଣୀ ନମସ୍କାର।
3: ନମସ୍କାର,
1: ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। ଆପଣ ସମନ୍ୱିତ ଚାଷ କରନ୍ତି?
3: ଆଜ୍ଞା।
1: କେମିତି ଆଗ୍ରହ ପ୍ରକାଶ କଲେ, ଆଗରୁ କଣ କରୁଥିଲେ ନା ଆଗରୁ ଚାଷବାସ କରୁଥିଲେ?
3: ମ୍ୟାଡ଼ାମ, ମୁଁ ଆଗରୁ ଚାଷ କରିନଥିଲି, ଅବଶ୍ୟ ବାପାଙ୍କର ଚାଷର ଦେଖିକି ମୋର ଆଗରୁ ବି ଥିଲା। ମୁଁ ଗୋଟେ ଗଛ, ସାଧାରଣ ମୁଁ ପଢ଼ିଲା ବେଳେ ଉଠୁ ବି ମୁଁ ଗଛଟେ ଲଗେଇଲି, ମୋତେ ଭଲ ବି ଲାଗେ। ମୁଁ ଆଗରୁ ବି ଲକ୍ଷ୍ୟ ବି କରିଥିଲି କିଛି ଚାଷ କରିବି ବୋଲି, କିନ୍ତୁ ଯାହା ହି ସଫଳତାର ରାସ୍ତା ମୋ ବାପା ଆଉ ମାଙ୍କ ଠାରୁ ମୁଁ ବି ଶିଖିପାରିଛି, ଶ୍ୱଶୁରଙ୍କର ବି ଜମି ଥିଲା ତାଙ୍କଠାରେ ବି ଶିଖିପାରିଛି।
1: ଶ୍ୱଶୁରଙ୍କର କେତେ ଜମି?

0: ଶଶୁରଙ୍କର ଅଛି 4 ଏକର, 4-5 ଏକର। ସେଥିରେ ଆମ ଶ୍ୱଶୁର ବି ଧାନ ଚାଷ କରନ୍ତି, ପନିପରିବା ବି ଚାଷ କରନ୍ତି। ତାଙ୍କଠାରୁ ମୁଁ ଯେତେବେଳେ ବି ଆସିଲି ତାଙ୍କ ଘର ଠାରୁ, ମୁଁ ବି ତାଙ୍କଠାରେ ବି ଦେଖିକି କିଛି ଶିଖିଲି। ଚାକିରି ତ ନାହିଁ ନା, କିନ୍ତୁ ଏମିତି ଚିନ୍ତାଧାରା କଲି କି ଆମେ ଏଇ ଚାଷ ମାଧ୍ୟମରେ ବି ହିଁ ଆମେ ଆମର ପରିବାର ପୋଷିପାରିବୁ, ଆମେ ନିଜେ ବି ପୋଷିପାରିବୁ, ଆମ ପିଲାମାନଙ୍କୁ ବି
1: ମଣିଷ
0: ଦେଖିପାରିବୁ, ଭଲ ମଣିଷ କରିପାରିବୁ।
1: କଣ ଆପଣ ପାଠ ପଢ଼ିଥିଲେ?
0: ମୁଁ ଗ୍ରାଜୁଏସନ କମ୍ପ୍ଲିଟ କରିଛି।
1: ଆଚ୍ଛା, ଚାକିରି ନ କରିକି ଆପଣ ଏ ଦିଗରେ ଆଗେଇଲେ?
0: ଆଜ୍ଞା।
1: ଆଚ୍ଛା, ବର୍ତ୍ତମାନ ଯୋଉ ସମନ୍ୱିତ ଚାଷ କରିଛନ୍ତି, କେତେ ଏକର ଜମିରେ ଆପଣ କରିଛନ୍ତି?
0: ଆମର 2 ଏକର ବିଲରେ ମୁଁ ଚାଷ କରୁଛି।
1: 2 ଏକରରେ ଆପଣଙ୍କର?
0: 4 ଏକର ମ୍ୟାଡମ, ମାଛ ପୋଖରୀ ଏବେ ମୋର 1 ଏକର ଅଛି।
1: ଆଚ୍ଛା,
0: 3ଟା ମାଛ ପୋଖରୀ ଅଛି, ତାପରେ ବାୟୋଫ୍ଲକ୍ ଟାଙ୍କି 3ଟା କରିଛି। ତାପରେ ସେଥିରେ ପନିପରିବା ଚାଷ, ବିଭିନ୍ନ ପ୍ରକାର ସିଜନ ଯୋଉ ପନିପରିବା ଚାଷ ସେଥିରୁ କରି ଚାଲିଛି ଆଉ।
1: ଯାହା ହଉ, ମାନେ ବହୁତ ଭଲ ଲାଗୁଛି, ଆପଣ ଜଣେ ଭଉଣୀ ହେଇକି ବି ସମନ୍ୱିତ ଚାଷ କରି ଆଗେଇ ପାରିଛନ୍ତି। ଯୋଉ ମାଛ ପୋଖରୀ ଅଛି 1 ଏକରେ, ପୋଖରୀଟା
0: 1 ଏକରେ,
1: ଆଉ ବାକି ରହିଲା କେତେ ଜମିରେ ଆପଣ କରୁଛନ୍ତି?
0: ଆମର ବାୟୋଫ୍ଲକ୍ ଟାଙ୍କି 6ଟା, 6ଟାରେ ଏବେ ମାଗୁର ଚାଷ ଅଲରେଡି ହେଇଗଲଣି, ଆସି 500 ଲେଖା ହେଇଗଲଣି 6ଟା ଟାଙ୍କିରେ।
1: କଢା ହେଇନି?
0: ନାଇଁ କଢା ହେଇନି, ଆଉ 2 ମାସ ପରେ ସେ ବାହାରିବ। ଆଉ ପୋଖରୀର ଯୋଉ ଅଛି ମାଛ, ଆମେ 5 କ୍ୱିଣ୍ଟାଲ ବାହାର କରିଦେଇଛୁ ଅଲରେଡି, ଏବେ ଜୁନ୍ ଲାଷ୍ଟକୁ ବାହାର କରିଦେବୁ, ସମ୍ପୂର୍ଣ୍ଣ ବାହାର କରିକିରି ପୋଖରୀ ନୂଆ ବାୟୋଫ୍ଲକ୍ରେ ଆମେ ମାଗୁରଟାକୁ ପୁଣି ପୋଖରୀକି ଡିସ୍କନେକ୍ଟ କରିକି ପୁଣି ଜାଆଁଳ ଚାଷ, ଜାଆଁଳଟା କରିକିରି ବାୟୋଫ୍ଲକ୍ରେ ପୋଖରୀକି ପୁଣି ଥରେ ଛାଡ଼ିବୁ।
1: ଆଚ୍ଛା,
0: କଣ୍ଟିନ୍ୟୁ ବିଜନେସ୍ ଆମର ମାନେ ମାଛର।
1: ଆଚ୍ଛା, ଆପଣ ଦେଖିଲେ ଯେ ଆପଣଙ୍କ ପୋଖରୀ ଥିଲା, ପୁଣି ଜୈବପୁଞ୍ଜ ମାଛ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କଲେ କାହିଁକି?
0: ଆମର ଏଇଟା ଆମର ବାୟୋଫ୍ଲକ୍ର ଜୈବିକ ସୁବିଧା କ'ଣ କହିଲେ ମ୍ୟାଡମ୍, ସେଇଟା ହଉଛି ଆମର ଆମେ ଯୋଉ ଜାଆଁଳଟା ପ୍ରଥମେ ପକେଇଲୁ କି ସେଟା 3 ମାସ ଅପେକ୍ଷା କରି ପଡୁଛି,
1: ମାନେ
0: ତାର ପ୍ରାଥମିକ ଚିକିତ୍ସା ପୋଖରୀରେ ଠିକ ସେ ହେଇପାରିବନି। ଏ ଟାଙ୍କିରେ ହେଲେ ସେଟା ଠିକ ସେ ହେଇକି ତାର ମାନେ ଯୋଉ ୱେଟ୍ଟା ଗ୍ରୋଥ କରିବ, ସେଥିପାଇଁ ମୁଁ ବାୟୋଫ୍ଲକ୍ର ନିଷ୍ପତ୍ତି ନେଲୁ ଯେ ଏଇଟା ହଉଛି ଆମ ପାଇଁ 6 ମାସରେ ବର୍ଷକେ 2ଟା ମାଛ କ୍ୟାଚ୍ କରିବାକୁ ପଡିବ।
1: ଆଚ୍ଛା ଆଚ୍ଛା, ଆପଣ ଏଥିରୁ କେତେ ଗ୍ରାମ ରହିଲେ ସେଠିକି ଟ୍ରାନ୍ସଫର କରିବେ ବୋଲି ଭାବୁଛନ୍ତି?
0: ଆମର ମିନିମମ 100 ଗ୍ରାମ ହେଲେ ଆମେ ସେଠାକୁ ଡିସ୍କନେକ୍ଟ କରିଦେବୁ।
1: ଆଚ୍ଛା, ଆପଣଙ୍କ ବାୟୋଫ୍ଲକ୍ରେ କରିକି ତାପରେ ପୋଖରୀକି ଛାଡ଼ିବେ? ଆପଣ କମ୍ପ୍ଲିଟ ଟିକେ ଦେଖିଲେନି ଯେ ବାୟୋଫ୍ଲକ୍ରେ କେମିତି ମାଛ ଉତ୍ପାଦନ ହଉଛି, କେତେ ଓଜନ ରହୁଛି ସେଟା?
0: ହଁ, ତଥାପି ଦେଖିଛୁ ମାଗୁରଟା ଆମର ଅଲରେଡି 3 ମାସ ଭିତରେ ଆମର 500 କ୍ରସ କଲା ମାଗୁରଟା, କିନ୍ତୁ 800-900 ହେଲେ ମାର୍କେଟିଂ ଟିକେ ଭଲ ବେନିଫିଟ ହବ ବୋଲି ସେଥିପାଇଁ ଆମେ ପୋଖରୀଟା କରିଦେଲେ ପୋଖରୀରେ ଟିକେ ଆଉ ଟିକେ ଅଧିକ ଗ୍ରୋଥ ହେବେ।
1: ବାୟୋଫ୍ଲକ୍ରେ ଭଲ ହଉଛି ମ୍ୟାଡମ୍?
0: ହଁ, ବାୟୋଫ୍ଲକ୍ରେ ଭଲ ହଉଛି,
1: ଭଲ ହଉଛି।
0: ହଁ, ଆମର ବି ଗୋଟେ ମ୍ୟାଡମ୍, ଆମର ଗୋଟେ ଟାଙ୍କି ବି ରହିଛି, ଆମେ ଏବେ ଚୁଙ୍ଗୁଡ଼ିଟା ଛାଡ଼ିବୁ, ଶଙ୍ଖ ମୁଠିଆ ଚୁଙ୍ଗୁଡ଼ି।
1: ଆଚ୍ଛା ଆଚ୍ଛା,
0: ଏବେ ଅର୍ଡର ଦେଇଦେଇଛୁ, ଟିକେ ବର୍ଷା ହେଲେ ତାପରେ
1: ସେଟା କୋଉଥିରେ କରିବେ ଆପଣ?
0: ଆପଣ ସେ ଟାଙ୍କି ବାୟୋଫ୍ଲକ୍ ଟାଙ୍କିରେ କରିବୁ,
1: ବାୟୋଫ୍ଲକ୍ରେ କରିବେ। ଚୁଙ୍ଗୁଡ଼ି ବି ଭଲ,
0: ଚୁଙ୍ଗୁଡ଼ି ବି ଭଲ ହୁଏ, ଶଙ୍ଖ ମୁଠିଆ ଚୁଙ୍ଗୁଡ଼ି ଆମେ ସେଟା ଅର୍ଡର କରିଦେଇଛୁ ପୋଲେଡ଼ି 1000, ସେଟା କରିବୁ ଷ୍ଟାର୍ଟିଂ।
1: କେତେ ମାସ ହେଲାଣି ବାୟୋଫ୍ଲକ୍ କଲେଣି?
0: ଗୋଟେ ହେଲାଣି, ଆସିକି ମିନିମମ୍ 8-9 ମାସ ହେଲା।
1: 8-9 ମାସ ହେଲାଣି କରୁଛୁ, ସେଥିପାଇଁ ଆପଣ ପୁରା ସାହାଯ୍ୟ ସହଯୋଗ ବି ପାଇଛୁ,
0: ସରକାରଙ୍କ ସାହାଯ୍ୟ ପାଇଛୁ।
1: ଆଚ୍ଛା, ଦେଖନ୍ତୁ, ଇଏ ତ ଆପଣ ମାଛ ଚାଷ କଲେ, ତାପରେ ଆଉ ସମନ୍ୱିତ ଚାଷରେ ଆଉ କଣ କଣ ଚାଷ ଆପଣ କରୁଛନ୍ତି?
0: ସମନ୍ୱିତ ଚାଷରେ ମୁଁ ବାଇଗଣ କରିଛି 2 ଗୁଣ୍ଠୁ, ଭେଣ୍ଡି କରିଛି, ତାପରେ ଜହ୍ନି, ବିଭିନ୍ନ ପ୍ରକାର ଶାଗ, କଳମ ଶାଗ, ସୁନୁସୁନିଆ ଶାଗ, ତାପରେ ଲେଉଟିଆ ଶାଗ, ଆଉ ଗୋଟେ ହଉଛି ଆଉ ଏମିତି ଗୋଟେ ଶାଗ ଅଛି ପାଳଙ୍ଗ ଶାଗଟା, ସେଟା ବି କରିଛୁ। ତାପରେ ଜହ୍ନି, କାକୁଡ଼ି, ଛଚିନ୍ଦ୍ରା ଠୁ ଇତ୍ୟାଦି ଇତ୍ୟାଦି ଯାହା ମୋ ଯାହା ଦେଖିବ ବାରିରେ ମିଳିବ। ଗୋଟେ କୁନ୍ଦୁରୀ ଗଛ ମ୍ୟାଡମ୍ ମୁଁ କରିଛି, ମୁଁ ହାରାହାରି 7 ବର୍ଷ ହେଲା ଫଳୁଛି ଗୋଟେ ଗଛ।
1: ଆଚ୍ଛା,
0: 7 ବର୍ଷ ହେଲା ଫଳୁଛି, ମୁଁ ତାକୁ ମାର୍କେଟିଂ ବିକ୍ରି କରେ।
1: ଆଚ୍ଛା, ପୋଟଳ କରିଛନ୍ତି?
0: ପୋଟଳ ବି କରିଛି। ତାପରେ ଭଣ୍ଡା ତ ଅଛି, ହାଇବ୍ରିଡ୍ ଲାଗିଛି, ଛୋଟ ଛୋଟ ଭଣ୍ଡା ବି କରିଛି 4 ଭିଜ। ନଡ଼ିଆ ଗଛ ବି 40ଟା ବି ମୋର ଅଛି, ଏବେ ପୋଖରୀ ଚାରିପାଖେ କରିଛି। ତାପରେ ବିଭିନ୍ନ ପ୍ରକାର ଫୁଲ ବି କରିଛି ଏଇ ମାଧ୍ୟମରେ।
1: କୁକୁଡ଼ା
0: ମୋର 2500 କୁକୁଡ଼ା ମୁଁ କରିଛି, ଗୋଟେ 3ଟା ବ୍ୟାଚ୍ ଉଠେଇ ସାରିଲାଣି, ଏବେ 20 ଦିନ ହେଲାରେ ଅଛି, ଆଉ 10 ଦିନ ପରେ କୁକୁଡ଼ାଟା ଉଠିବ।
1: ଗାଈ ଗୋରୁ ବି ରଖିଛନ୍ତି?
0: ଗୋଟେ ଗାଈ ଅଛି।
1: ଆଚ୍ଛା, ଧାନ ଚାଷ ବି କରନ୍ତି?
0: ଧାନ ଚାଷ ବି ହୁଏ।
1: ଆଚ୍ଛା, ମହୁ ବାକ୍ସ ବସେଇଛନ୍ତି ନା ବସେଇବେ?
0: ମହୁ ବାକ୍ସଟା ବସେଇନି,
1: ବସେଇବେ।
0: ହଁ, ବସେଇ।
1: ତାହେଲେ ସବୁ ପ୍ରକାର ଚାଷ ଆପଣ କରୁଛନ୍ତି?
0: ମାନେ ଚାଷ କରେ ମ୍ୟାଡମ୍, ଆଉ ଗୋଟେ କଥା, ମୋର ମୁଁ କେମିକାଲ ୟୁଜ୍ କରେନି, ଅର୍ଗାନିକରେ ମୁଁ କରେ। ମୁଁ କେବେ କେମିକାଲ, କୌଣସି ପୋଖରୀ ହଉ, ବାୟୋଫ୍ଲକ୍ ଟାଙ୍କି ହଉ, କୌଣସି କେମିକାଲ ମୁଁ ୟୁଜ୍ କରେନି।
1: ଆପଣ ଜୈବିକ ଚାଷ କରନ୍ତି?
0: ଜୈବିକ ଚାଷ।
1: ଏତେ ପରିମାଣରେ ଆପଣ କୋଉଠୁ ଆଣନ୍ତି, ନା ନିଜେ ଚାଷ କରିଛନ୍ତି, ଭର୍ମି କମ୍ପୋଷ୍ଟ କରୁଛନ୍ତି, ନା କଣ ସୋର୍ସଟା କଣ ଜୈବିକ ଚାଷର, କେମିତି ଯଥେଷ୍ଟ ପରିମାଣର କେମିତି ଯୋଗାଉଛନ୍ତି ଜମି?
0: ଆମର ଏତେ ଯଥେଷ୍ଟ କର ମୋର ଅଛି, ଆମର ଗୋଟେ ନିଶାପର ଗୋଟେ ଅର୍ଗାନିକ ପ୍ରଡକ୍ଟ ଅଛି। ଆଉ ସେମିତି ବି ନକଲେ, ଏମିତିକି ପ୍ରାକ୍ଟିକାଲ କରେ, ଗୋଟେ 20 କେଜି ଗୋବର, 10 କେଜି ହଉଛି ପିଡ଼ିଆ, ମାନେ ସୋରିଷ ପିଡ଼ିଆ, ବାଦାମ ପିଡ଼ିଆ 5 କେଜି, ଗୁଡ 5 କେଜି ପକେଇକି ଗୋଟେ ଡ୍ରମ୍ ଦେହରେ ରଖିଦେବୁ, 7 ଦିନ ପରେ କୌଣସି ଖରା ବାଜିବନି। ତାପରେ ସେ ଯୋଉ ଗୋଟେ

0: ଉଚ୍ଚ ତିଆରି ହେଲା ପ୍ରତି ଗଛ ମୂଳେ ଦିଆ ହେଇଯିବ ପନ୍ଦର ଦିନ ଥରେ ଦିଆ ହେଲା ପରେ ଗଛଟା ପୁରା ଗୋଟେ ସୁସ୍ଥ ସବଳ ରହିବ
1: ମାନେ ଭଲ ବି ଆସୁଛି
0: ଭଲ ବି ଅଛି ରେଜଲ୍ଟ ପୁରା ପରଫେକ୍ଟ କାରଣ ମୁଁ ନିଜେ ହିଁ ତିଆରି କରୁଛି ନିଜେ ଆମେ କରୁଛୁ ଡ୍ରମ୍ ରଖିଛି ନିଜେ ବି ତିଆରି
1: କରୁଛି ତା ସହିତ ଆପଣ ଯଦି ମାନେ ଜମିର ଅବଶିଷ୍ଟାଂଶ ଯାହା ବଳକା ମାନେ ପଡିଲା ତାକୁ ବି ମିଶେଇ ପାରିବେ ମାନେ ଯୋଉଗୁଡାକ ଫସଲର ବଳକାଂଶ କମ୍ପୋଷ୍ଟ ବି ତିଆରି କରିପାରିବେ
0: କମ୍ପୋଷ୍ଟ ବି ତିଆରି ହବ ଆମର ଯୋଉ କୁକୁଡ଼ାଙ୍କର ବାହାରିଲା ଯୋଉ ମଳଟା ଏବେ ଚାଷ ଜମିରେ ଆମର ପଡିଯିବ ସାରର ମାନେ ସାର ଟୋଟାଲ ତ ପଡିବନି ଏଇ ଅର୍ଗାନିକରେ ପଡେ ସେଇଟା ହିଁ ମୋର ମେନ୍ କାମ ଦିଏ
1: ଆଚ୍ଛା ବହୁତ ଭଲ ଆଚ୍ଛା ମ୍ୟାଡାମ ଦେଖନ୍ତୁ ଆପଣ ପୁରା ଜୈବିକ କରୁଛନ୍ତି ବହୁତ ଖୁସି ଲାଗୁଛି କେମିତି କଣ ଆପଣ ମ୍ୟାନେଜ କରୁଛନ୍ତି କେତେ ଜଣ ରହିକିରି ଏଇଟା ପରିଚାଳନା କରୁଛନ୍ତି
0: ମ୍ୟାଡାମ କେତେ ଜଣ କହିଲେ ବି ଆପଣ ବିଶ୍ୱାସ କରିବେନି ମୁଁ ଆଉ ମୋ ହଜବ୍ୟାଣ୍ଡ ଏ ଦୁଇ ଜଣ ଯାକ ଆମେ ମିଶି ଏଇଟା ମ୍ୟାନେଜମେଣ୍ଟ କରୁ
1: ଆଚ୍ଛା କଣ କରନ୍ତି ସାର ଆପଣ
0: ସାର ଆମର ଏଇ ଫାର୍ମ ଅଛି ଦୋକାନ ଆମର ଯୋଉ ଛକରେ ଆମର ଗୋଟେ କାଉଣ୍ଟର ଦୋକାନ ଅଛି ଗୋଟେ ପିଲା ବି ରଖିଛୁ କଟର କରନ୍ତି ଏ ଯୋଉ ଚିକେନ ସବୁ
1: ଆଚ୍ଛା
0: ହଁ ସେଟା କି ବିଜନେସ୍ ରାସ୍ତା ବାଛି ନେଇଛୁ
1: ଆଚ୍ଛା ବହୁତ ବଢିଆ କରିଛନ୍ତି
0: ଆଜ୍ଞା
1: କେମିତି କଣ ଦେଖନ୍ତୁ ଆପଣ ମାଛ ଚାଷର ପଦ୍ଧତି ଟିକେ କୁହନ୍ତୁ କୋଉଠୁ ଆଣନ୍ତି କେମିତି ଛାଡନ୍ତି ପୋଖରୀ କେମିତି ପରିଚାଳନା କରନ୍ତି
0: ହଁ ମ୍ୟାଡାମ ଆମେ ଯୋଉ ଆମର ମାଛଟା ଆମର ଜାଁଳ ଆଣୁ ଆମର ଜଣେ ଭୁବନେଶ୍ୱର ଅଛନ୍ତି ଜଣେ ଭାଇ ଆଉ ପାଖରେ ଆଉ ଜଣେ ଆମର ଅନୁ ଭାଇ ବୋଲି ଜଣେ ଅଛନ୍ତି ସେ ଭଲ ଜାଁଳ ଯୋଉ ଜାଁଳ ବି ଦିଅନ୍ତି ଭଲ ଜାଁଳ ଦିଅନ୍ତି ଆମେ କେତେ ବି ହାରସ୍ତ ବି ହଉନୁ ଆମେ କଣ ସକାଳୁ ଉଠିବୁ ପ୍ରଥମେ ଆଗ ଉଠିବୁ ଦେଖିବୁ ତାଙ୍କର ମାଛର କେମିତି ଦେଖିବୁ ଆଗ ଦାନା ଟିକେ ପକେଇଲୁ ସବୁ ମାଛ ଖାଇପାରୁଛନି ପୋଖରୀରେ ଗୋଟେ ସାଇଡ୍ ପକଉନୁ ଚାରିପାଖ ଆଗ ମୁଁ ରାଉଣ୍ଡ କରିବାର ଅଛି ଖାଲୁ ତାପରେ ଆମର ମାଛଟା ଟିକେ ଆଗ ଆମର ପ୍ରଥମ କହିଲି ମ୍ୟାଡାମ ନା ବାୟୁଫ୍ଲଗରେ କଲୁ ତାପରେ ଦେଖିବୁ ଆମର ପନ୍ଦର ଦିନ ଥରେ ଗୋଟେ ଜାଲ ପଡିବ ଜାଲ ବି ଆମେ ନିଜେ ରଖିଛୁ ଜାଲଟା ନିଜେ ପକେଇଲେ ମାଛ ଗୁଡାକ ଦେଖିବୁ କେତେ ୱେଟ୍ ହଉଛନ୍ତି ତାକୁ ୱେଟ୍ କରିବୁ କୋଉ କଣ କମିଗଲା କଣ ପାଇଁ ସେଥିପାଇଁ ଆମେ ଟ୍ରିଟମେଣ୍ଟ କରିବୁ କୋଉଟା ଦରକାରେ ପାଣିର କମ୍ପୋଜିସନ ଦେଖିବୁ ପାଣିରେ ଠିକ ଅଛି ନା ନାହିଁ ସେଟା ଟେଷ୍ଟ କରିବୁ ତାର ପ୍ଲାଣ୍ଟନ ଠିକ ଅଛି ନା ନାହିଁ ତାପରେ ତାର କୋଉ କୋଉ ପଦ୍ଧତିରେ କେମିତି କଣ କରାଯିବ ତାପରେ ହିଁ ଆମେ କହୁ ଆଉ କେବଳ ଏଇ ଯୋଉ ପଚ ଗୋବର ଟିକେ ପକେଇବୁ ସେ ଗୋବରଟା ଶୁଖି ନଥିବା ଦରକାରେ ବେଶୀ ଶୁଖିଲା ହେଲେ ଖରାପ ହେବ ବେଶୀ କଞ୍ଚା ଗୋବର ହେଲେ ଖରାପ ହେବ ମିଡିଲ ସାଇଜ ଗୋବରଟା ପୋଖରୀ ପଡିଲେ ପାଣିଟା କ୍ଲିନ ରହିବ ଆଉ କେମିତି ତ ପ୍ଲାଣ୍ଟନଟା ଠିକ ରହିବ ଆଉ ମାଛଟା କେମିତି ସୁସ୍ଥ ରହିବେ ସେଥିପାଇଁ ଆମେ ଜାଲଟା ପକେଇବୁ ଦେଖିବୁ ପ୍ରତି ପନ୍ଦର ଦିନ କେତେ ୱେଟ ଅଛି କମିଲା କି ବଢିଲା ଆଉ ଆମେ ନିଜେ ବି ଆମେ ସ୍ୱାମୀ ମୁଁ ମୋ ପୁଅ ଧରିକିରି ଆମେ ଜାଲଟା ଭିଡ଼ିଦେବୁ ମାଛଟା ଦେଖିବୁ ନହେଲେ ଯୋଉ ଆମର ଫୋପଡ଼ା ଅଛି ସେଥିରେ ବି ପକେଇକି ଦେଖିବୁ
1: ଖାଦ୍ୟ କଣ ଦିଅନ୍ତି
0: ଖାଦ୍ୟ ଆମର ଦାନା ଦିଅଉ
1: ଆଚ୍ଛା
0: ଦାନା ବଜାରରୁ ଆଣିଛୁ ଦାନାଟା କିଣିକି ଆଣିବୁ ତାପରେ ଆମର ବାରିରେ ମନେକର ଅଛି ଆମର ଆଜଲା କରିଛୁ ଏ ଟାଙ୍କିରେ ଆଜଲା ପକେଇ ଦେଇଛୁ ଆଜଲାଟା ଛାଣିକି ସେ ପୋଖରୀରେ ପକେଇଦେବୁ ଆଜଲା ସେ ଆରାମସେ ଖାଇବେ ମାନେ ଖାଇଲେ ତାକୁ ପ୍ରୋଟିନଟା ଭରପୁର ପ୍ରୋଟିନ ଆଜଲା ଦିଆଯାଉଛି ମାଛଙ୍କ ପାଇଁ ବି ଫିଟିଂ
1: ଯାହା ହଉ ସମନ୍ୱିତ ଚାଷ କରି ଭଉଣୀ ଦେଖିଲ କେମିତି ଆଗେଇଛନ୍ତି ଭାଇ ଆମର ଅନେକ ଥର କହିଛନ୍ତି ସମନ୍ୱିତ ଚାଷ ସମ୍ପର୍କରେ କିନ୍ତୁ ଏ ଭଉଣୀ ଆମର ଉଦାହରଣ ଭଉଣୀ ହୋଇ ମଧ୍ୟ ସେ ସମନ୍ୱିତ କୃଷି ଆପଣେଇ ଦେଖ ନିଜ ପରିବାରକୁ ଖୁସିରେ ରଖିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଆତ୍ମନିଯୁକ୍ତି ଦେଇପାରିଛନ୍ତି ତାଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ତାହେଲେ ଭଉଣୀଙ୍କୁ ବହୁତ ବହୁତ ଧନ୍ୟବାଦ ଜଗାନା ଦେଖ ଗଡିକି ଦେଖ ସମୟ ହେଲାଣି ତେଣେ ଘରେ କେତେ କାମ ପାଇଟି ଅଛି
2: ହଁ ମାନି ଫେରିବା ଘରକୁ ଫେରିବା
1: ଶ୍ରୋତା ବନ୍ଧୁ ଆଜି ତ ଆମର ସମୟ ହେଇଯାଇଛି କାର୍ଯ୍ୟକ୍ରମକୁ ଆମେ ଏଇଠି ରଖି ରହୁଛୁ ମୁଁ ମାନି ଅପା
2: ଆଉ ମୁଁ ଜଗାନା ନମସ୍କାର। Thank you.

0: ହିନ୍ଦୀ କଥାଚିତ୍ରରୁ ଅରିଜିତ ସିଂ ଏବଂ ଚିନ୍ମୟୀ ଶ୍ରୀପଦଙ୍କ ଦ୍ୱୈତ କଣ୍ଠରେ ଗୀତ ରଚନା ରହିଛି ଅମିତାଭ ଭଟ୍ଟାଚାର୍ଯ୍ୟଙ୍କର, ସଙ୍ଗୀତ ସଂଯୋଜନାରେ ଶଙ୍କର ଏହସାନ ଲୟ।
1: अखियां

ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ ମିଥୁନଙ୍କ ଗୀତ ରଚନାରୁ ତାଙ୍କ ନିଜସ୍ୱ ସଙ୍ଗୀତ ସଂଯୋଜନାରେ ଫରାନ୍ ସଇଦ୍ ଏବଂ ତୁଲସୀ କୁମାରଙ୍କ ଦ୍ୱୈତ କଣ୍ଠରେ ହିନ୍ଦୀ କଥାଚିତ୍ର କ୍ରିଏଚର୍

ଶ୍ରୋତାବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM। ପ୍ରସାରଣ ହେଉଛି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣିନେବା ଗୀତଟିକୁ ଡେଭିଡ୍ ହିନ୍ଦୀ କଥାଚିତ୍ରରୁ ଅନିରୁଦ୍ଧ ଏବଂ ଶ୍ୱେତା ମୋହନଙ୍କ ଦ୍ୱୈତ କଣ୍ଠରେ, ତୁରାଶଙ୍କ ଗୀତରଚନା ଏବଂ ଅନିରୁଦ୍ଧଙ୍କ ସଙ୍ଗୀତ ସଂଯୋଜନାରୁ।

ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ବର୍ତ୍ତମାନ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଶେଷ ଗୀତଟି ରହିଛି କାଇପୁ ଛେ। ହିନ୍ଦୀ କଥାଚିତ୍ରରୁ ମିଲି ନୟର ଏବଂ ଅମିତ ତ୍ରିବେଦୀଙ୍କ ଦ୍ୱୈତ କଣ୍ଠରେ ସ୍ୱାନନ୍ଦ କିର୍କିରେଙ୍କ ଗୀତ ରଚନାରୁ।

0: ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ। ଶ୍ରୋତାବନ୍ଧୁ ବର୍ତ୍ତମାନ ପ୍ରଚାର କରୁଛୁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀର ପୁନଃ ପ୍ରସାରଣ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ପ୍ରକାଶ କୁମାର ରଥ। କାର୍ଯ୍ୟକ୍ରମଟିର ପ୍ରଯୋଜନାରେ ରହିଛନ୍ତି ଦିଲୀପ କୁମାର ନାୟକ।
1: ସଙ୍ଗୀତ ଅମୃତମୟ, ହୃଦୟର ଭାବ ପ୍ରକଟିତ ହୁଏ ସଙ୍ଗୀତରେ, ମନର ପ୍ରତିଟି କଥା।

ପ୍ରତିଫଳିତ ହୁଏ ଗୀତରେ। ମଣିଷ ଜୀବନର ପ୍ରତିଟି ଭାବ ରସ ସୁଖ ଦୁଃଖକୁ ନେଇ ଗୀତ ଆମକୁ ନେଇଯାଏ ସ୍ମୃତିର ଫରୁଆ ଭିତରକୁ। ମଧୁର ଅପାସରା ମୁହୂର୍ତ୍ତ ସବୁ ମାନସପଟରେ ନାଚିଯାଏ। ଆପଣମାନେ ମଧ୍ୟ ଗୀତରେ ଗୀତରେ ହଜିଯାଆନ୍ତି, ଆଉ ଓଠରେ କେତେବେଳେ ଭରିଯାଏ ହସ, ପୁଣି କେତେବେଳେ ଆଖି କୋଣରୁ ଝରିଆସେ ଲୁହ। ଶ୍ରୋତାବନ୍ଧୁ, ସ୍ୱାଗତ କରୁଛି ଆପଣମାନଙ୍କୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ପରିସରକୁ। ମୁଁ ପ୍ରକାଶ ରଥ।

0: ହ୍ୟାଲୋ,
1: ନମସ୍କାର ଆଜ୍ଞା।
0: ନମସ୍କାର, ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ କହୁଛି ଆଜ୍ଞା, ଚିତ୍ରସେନ ସବର କହୁଛି।
0: ଚିତ୍ରସେନ ବାବୁ, ଆପଣଙ୍କୁ ଆମର ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପରିସରକୁ ସ୍ୱାଗତ କରୁଛୁ। ବର୍ତ୍ତମାନ ତ ଚାରିଆଡ଼େ ଚାଲିଛି ଗ୍ରୀଷ୍ମ, ତାପରେ ସମସ୍ତେ ଜର୍ଜରିତ। ଗରମରୁ ଲୋକମାନେ ଟିକେ ତ୍ରାହି ପାଇବା ପାଇଁ କିଛି ବିଭିନ୍ନ ସ୍ଥାନରେ ଲୋକମାନଙ୍କ ପାଇଁ କିଛି ସର୍ବତ, ପାଣି ଇତ୍ୟାଦି ବ୍ୟବସ୍ଥା ହେଇଛି କି କିଛି କିଏ କରିଛନ୍ତି ସ୍ୱେଚ୍ଛାସେବୀ ମାନେ?
1: ପାଣି ଦିଆଟା ମାନେ କରା ହେଉଛି ଆଜ୍ଞା, ଜଳ ଛତ୍ର ଦିଆ ହେଉଛି ଆଜ୍ଞା,
0: ଦିଆ ହେଉଛି। ଆଚ୍ଛା, ଆପଣଙ୍କ ଘରେ ଆଉ କିଏ ସବୁ ଅଛନ୍ତି?
1: ଆମ ଘରେ ତ ଏଇନେ ମୁଁ ଅଛି, ସ୍ତ୍ରୀ ଅଛି, ମୋ ପୁଅ ଅଛି, ଆଉ ଝିଅମାନେ ଅଛନ୍ତି।
0: ଚିତ୍ରସେନ ବାବୁ, କ'ଣ କରନ୍ତି ଆପଣ?
1: ମୁଁ ହୋଟେଲ ଦେଇଛି ଆଜ୍ଞା।
0: ହୋଟେଲ କେମିତି ଚାଲିଛି ଏବେ?
1: ହୋଟେଲ ଭଲ ଚାଲିଛି ଆଜ୍ଞା।
0: ଆଚ୍ଛା, ଦୈନିକ କେତେ ବ୍ୟବସାୟ ହେଉଛି ପ୍ରାୟ, ମାନେ କେତେ ଲୋକ ଆପଣଙ୍କ ହୋଟେଲକୁ ଆସନ୍ତି ଖାଇବାକୁ?
1: ଆମର ଆସନ୍ତି ନା ଆଜ୍ଞା, ବହୁତ ଦୈନିକ ଏଇନେ 5,000 6,000 କେନ୍ ଦିନେ 7,000 ବି ହେଇଯାଇଛି ଆଜ୍ଞା।
0: ଆଚ୍ଛା, ଆପଣଙ୍କ ଦୋକାନକୁ ଯୋଉ ଗ୍ରାହକ ମାନେ ଆସୁଛନ୍ତି ସେମାନେ କେମିତି ଟିକେ ଛାଇରେ ବସିକିରି ଖାଇପାରିବେ, ସେମିତି କିଛି ବ୍ୟବସ୍ଥା କରିଛନ୍ତି?
1: ଆମର ବଡ଼ ଏଇଟା କରାହେଇଛି ଆଜ୍ଞା, ଛାଇ ଏକା କରାହେଇଛି, ଭିତରେ ବସିକରି ଖାଆନ୍ତି ଆଉ।
0: ପବନ ଯିବା ପାଇଁ ଭଲ ସୁବିଧା ରାସ୍ତା ଅଛି?
1: ହଁ ଆଜ୍ଞା।
0: ଏଇ ବିଶେଷ କରି ଖରା ଦିନେ ଆପଣଙ୍କର ସେଠି କିଛି ଏମିତି ପର୍ବପର୍ବାଣି ରହିଛି ପାଳିତ ହୁଏ?
1: ପର୍ବ ବୋଇଲେ ଆଜ୍ଞା, ଏବେ ଆମର ଏନେ ଶୀତଳ ଷଷ୍ଠୀ ଅଛି ଆଜ୍ଞା ଆଗକୁ।
0: ଆଚ୍ଛା, ଶୀତଳ ଷଷ୍ଠୀରେ ଆପଣଙ୍କ ଗାଁରେ କ'ଣ କେମିତି ପାଳନ ହୁଏ ଟିକେ କୁହନ୍ତୁ।
1: ଏଇଟା ଶିବ ବିବାହ ହୁଏ ଆଜ୍ଞା।
0: ଆଚ୍ଛା, ଏଇ ଯେଉଁ ସେପଟେ ଯେଉଁ ପରମ୍ପରା ରହିଛି, ଜଣେ କନ୍ୟା ପକ୍ଷ ଜଣେ ବର ପକ୍ଷ ଏମିତି ହେଇକିରି
1: ସେମିତି ଏକା ହୁଏ ଆଜ୍ଞା,
0: ଭଗବାନ ଶିବ ଏବଂ ମା ପାର୍ବତୀଙ୍କର ବିବାହ କରନ୍ତି?
1: ହଁ, ବିବାହ କରି କରି ଆଜ୍ଞା ଭୋଜି କରା ହୁଏ ଆଜ୍ଞା।
0: ଆଚ୍ଛା, ବହୁତ ଗହଳି କିଛି ଯାନିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ?
1: ହଁ ଆଜ୍ଞା।
0: ଠିକ ଅଛି, ଆଉ ଆପଣଙ୍କ ଦୋକାନ ଭଲ ଚାଲୁ, ଆଉ ଆପଣଙ୍କ ସେ ଅଞ୍ଚଳରେ ଯେଉଁ ପର୍ବପର୍ବାଣି ପାଳିତ ହେଉଛି ତାର ଆନନ୍ଦ ଆପଣ ନିଅନ୍ତୁ। କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣେଇବୁ?
1: ହିନ୍ଦୀ ଫିଲ୍ମର ଗୀତ ଟିକେ ଶୁଣେଇ ଦେବେ ଆଜ୍ଞା।
0: ଠିକ ଅଛି, ଆପଣଙ୍କ ପାଇଁ ଏଇ ଗୀତଟି ଶୁଣାଉଛୁ, ରହିଲୁ, ଅନେକ ଧନ୍ୟବାଦ।
1: ନମସ୍କାର ଆଜ୍ଞା।

0: ହ୍ୟାଲୋ
1: ହ୍ୟାଲୋ ଭାଇ, ନମସ୍କାର।
0: ନମସ୍କାର। ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ସୁନୀଲକାନ୍ତ ମହାନ୍ତି, ଦେଉକାଲି ଶଙ୍ଖଥରାସ କଟକରୁ କହୁଛି।
0: ସୁନୀଲ ବାବୁ, ଆପଣ ଆମର ଜଣେ ନିୟମିତ ଶ୍ରୋତା, ବିଭିନ୍ନ ସମୟରେ ଆମର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥାନ୍ତି ଏବଂ ସୁନ୍ଦର ମତାମତ ସବୁ ଦେଇଥାନ୍ତି। ପୂର୍ବରୁ ମଧ୍ୟ ଆମର କାର୍ଯ୍ୟକ୍ରମରେ ଆପଣ କହିଥିଲେ ଯେ ଆପଣ ଶିକ୍ଷକତା କରନ୍ତି।
1: ଆଜ୍ଞା।
0: ଯାହା ହଉ, ଗୋଟିଏ ମହାନ କ୍ଷେତ୍ରରେ ଆପଣ ଅଛନ୍ତି, ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ନିର୍ମାଣ କରୁଛନ୍ତି। ଏବେ ତ ଖରାଦିନ, ଆଉ ପିଲାଙ୍କର ସବୁ ଛୁଟି ଚାଲିଛି,
1: ଆଜ୍ଞା।
0: ଆଉ ବିଭିନ୍ନ ପରୀକ୍ଷା ଫଳ ମଧ୍ୟ ବାହାରୁଛି, ଆଉ ଆଗକୁ ମଧ୍ୟ ନୂଆ ଭାବେ ସେସନ୍ ଆରମ୍ଭ ହବ।
1: ଆଜ୍ଞା
0: ଆଉ
1: ଆଜ୍ଞା
0: ବର୍ତ୍ତମାନ ତ ପ୍ରବଳ ଖରା ହେଉଛି ବିଭିନ୍ନ ଆଡ଼େ,
1: ଆଜ୍ଞା।
0: ଆଉ ସେଠାକାର ସ୍ଥିତି କ'ଣ, ଆଉ ସେଠି ଗ୍ରୀଷ୍ମତାପ ନିବାରଣ ପାଇଁ କିଛି କ'ଣ ବ୍ୟବସ୍ଥା ସବୁ କରାଯାଇଛି ଜନସାଧାରଣଙ୍କ ଦ୍ୱାରା ବା ସ୍ୱେଚ୍ଛାସେବୀ ସଂସ୍ଥା ଏବଂ ଯେଉଁ ପ୍ରଶାସନ ଦ୍ୱାରା?
1: ଆଉ ଭାଇ, ବିଶ୍ୱାସ କରିବେନି, ଏପଟେ ଏତେ ଗରମ ହଉଛି ମାନେ ତାକୁ ସହିବା ବି ମୁସ୍କିଲ ହଉଛି। ମାନେ ଏଭଳି ଭାବରେ ଆସବାବପତ୍ରଠୁ ଆରମ୍ଭ କରି ଘରର ଖଟ ଇତ୍ୟାଦି ଇତ୍ୟାଦି ସମସ୍ତେ ଏତେ ଜୋର ଉଷ୍ମ, ତାପରେ ଏତେ ଗରମ ରହୁଛି ବାତାବରଣ, ଯାହାଫଳରେ କି ଟିକେ ସୁଖନ୍ଦିତା ପାଇବା ଭାରି ମହା ମୁସ୍କିଲ।
0: ଓହୋ। ତଥାପି କିଛି ବ୍ୟବସ୍ଥା ଏମିତି ଯେଉଁ ପଚାରିଲି ମୁଁ, ଜନସାଧାରଣଙ୍କ ପାଇଁ ଯେତେବେଳେ ସେମାନେ କୌଣସି ରାସ୍ତାରେ ଯାଉଛନ୍ତି, ପ୍ରବଳ ଖରା ହେଉଛି,
1: ଆଜ୍ଞା ଆଜ୍ଞା,
0: କିଛି ବ୍ୟବସ୍ଥା ହେଇଛି କି?
1: ନିଶ୍ଚିତ ଭାବରେ ବହୁତ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ସବୁ ଜଳଛତ୍ରର ବ୍ୟବସ୍ଥା କରୁଛନ୍ତି। ସମାଜର ବିଭିନ୍ନ ବର୍ଗର ଲୋକ ମଧ୍ୟ, ଯେଉଁମାନେ ସମାଜର ହିତାକାଂକ୍ଷୀ, ସେମାନେ ମଧ୍ୟ ସ୍କୁଲ ପିଲାଙ୍କ ତରଫରୁ ହଉ କି ଟିଚର ଷ୍ଟାଫ ମାନଙ୍କ ତରଫରୁ ହଉ, ଏମାନେ ସବୁ କ'ଣ କରୁଛନ୍ତି ନା, ଜଳଛତ୍ରର ବ୍ୟବସ୍ଥା ବିଭିନ୍ନ ସ୍ଥାନରେ କରିଛନ୍ତି। ଲୋକମାନେ ଥଣ୍ଡା ପାନୀୟ ଯୋଗାଇ ଦେଉଛନ୍ତି, ତାପରେ ଟଙ୍କ ତୋରାଣି ଟାଇପ୍ର ଯୋଉ ଦହି ସର୍ବତ, ତାପରେ ତୋରାଣି ପାଣି, ଏଗୁଡା ସବୁ ଲୋକମାନଙ୍କୁ ଦଉଛନ୍ତି।
0: ଇଏ ହେଉଛି ଗୋଟେ ସୁନ୍ଦର ପଦକ୍ଷେପ। ଆଉ
1: ଆଜ୍ଞା
0: ରାସ୍ତାରେ ଏଭଳି କିଛି ଯଦି ଯୋଗାଇ ଦିଆଯାଏ, ନିଶ୍ଚିତ ଭାବରେ କିଛି ପରିମାଣରେ ଉପଶମ ମିଳିବ। ଆଉ ଆପଣ ସେଠାକାର ସ୍ଥିତି ସମ୍ପର୍କରେ ସବୁ ବର୍ଣ୍ଣନା କଲେ, ଆଉ ଆମର କାର୍ଯ୍ୟକ୍ରମ ମଧ୍ୟ ନିୟମିତ ଶୁଣୁଛନ୍ତି। କୁହନ୍ତୁ,
1: ଆଜ୍ଞା,
0: ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କେଉଁ ଗୀତ ଶୁଣିବୁ?
1: ଯେକୌଣସି ଗୋଟିଏ ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତଟିଏ ମୁଁ ଶୁଣିବାକୁ ଚାହିଁବି।
0: ଆମେ ଶୁଣାଉଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ଏଇଭଳି ଆମ ସହିତ ସବୁବେଳେ ଯୋଗାଯୋଗରେ ଥାଆନ୍ତୁ।
1: ଆଜ୍ଞା ଭାଇ, ନମସ୍କାର।
0: ନମସ୍କାର।

0: हेलो
1: ଆଜ୍ଞା ନମସ୍କାର।
0: ନମସ୍କାର। ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ମନୋଜ କୁମାର ପଟେଲ କହୁଛି, ଡୁମାଲ ଉଦିତନାରାୟଣପୁର କଳାହାଣ୍ଡିରୁ।
0: ଆଚ୍ଛା, କଳାହାଣ୍ଡିରୁ ଆପଣ ଫୋନ୍ କରିଛନ୍ତି। ଯେ ମନୋଜ ବାବୁ, ଆମର କାର୍ଯ୍ୟକ୍ରମରେ ଆଗରୁ କେବେ ଅଂଶଗ୍ରହଣ କରିଥିଲେ?
1: ହଁ, ଥରେ କରିଥିଲି ଆପଣଙ୍କ ଷ୍ଟେସନକୁ, ଆଉ ଏଇଟା 2 ନମ୍ବର ଥର କଥା ହେଉଛି।
0: ଆଚ୍ଛା, କେମିତି ଜାଣିଲେ ଆମର କାର୍ଯ୍ୟକ୍ରମ ସମ୍ପର୍କରେ?
1: ଆଜ୍ଞା, ମୋବାଇଲ ଆପ୍ରେ ମୁଁ ଆପଣଙ୍କ କାର୍ଯ୍ୟକ୍ରମ ଶୁଣୁଥିଲି, ଆଉ ସେଠି ଆପଣଙ୍କ ନମ୍ବର କହିଲେ ତ ସେଥିରେ ମୁଁ ରେକର୍ଡିଂ କରିଥିଲି, ଆଉ ଆପଣଙ୍କୁ ଫୋନ ଲଗାଇଲି। ଆଉ
0: ଯାହା ହଉ, ଖୁସିର କଥା ଯେ ଆପଣ ଏତେ ଦୂରରୁ ଆକାଶବାଣୀ ପୁରୀ ସହିତ ଯୋଗାଯୋଗ କରିଛନ୍ତି। ମନୋଜ ବାବୁ, କଣ କରନ୍ତି ଆପଣ?
1: ମୁଁ ଚାଷବାସ କରେ।
0: ଆଚ୍ଛା
1: ଆଜ୍ଞା, ପନିପରିବା ଚାଷ, ଧାନ ଚାଷ।
0: ଆଚ୍ଛା, ନିଜର ବିଲ ରହିଛି ନା କେମିତି କରୁଛନ୍ତି?
1: ହଁ, ନିଜର ବିଲ ରହିଛି, ମାନେ ନିଜର ଅଛି, 7 ଏକର ଜମି ଅଛି।
0: ଆପଣଙ୍କୁ ଛାଡ଼ିଦେଲେ ଆପଣଙ୍କ ପରିବାରରେ ଆଉ କେଉଁ ମାନେ ଏଇ କ୍ଷେତ୍ରରେ ଅଛନ୍ତି?
1: ବାପା ଅଛନ୍ତି, ବାପା ଭାଇ ସମସ୍ତେ କରନ୍ତି।
0: ଆଚ୍ଛା, ତାହେଲେ ଆପଣଙ୍କର ଚାଷୀ ପରିବାର।
1: ଆଜ୍ଞା ଆଜ୍ଞା,
0: ଆମର ଆକାଶବାଣୀ ପୁରୀର ଗୋଟେ ଚାଷବାସ ଉପରେ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି, ଶୁଣୁଛନ୍ତି?
1: ହଁ ଶୁଣୁଛି, ସବୁଦିନ ଶୁଣିପାରୁନାହିଁ, କାର୍ଯ୍ୟ ବ୍ୟସ୍ତତାରୁ ଶୁଣିପାରୁନି, ବେଳେ ବେଳେ ଶୁଣେ।
0: କାର୍ଯ୍ୟକ୍ରମ ନାଁ କ'ଣ କହିଲେ?
1: କିଷାନ ବାଣୀ।
0: କିଷାନ ବାଣୀ, ଯାହା ହଉ ନାଁଟିକୁ ମନେ ରଖିଛନ୍ତି। ଆମର ବିଶେଷଜ୍ଞମାନେ ବିଭିନ୍ନ ଚାଷ ସମ୍ପର୍କରେ ବହୁ ସୁନ୍ଦର ଭାବରେ ବର୍ଣ୍ଣନା କରି କହୁଛନ୍ତି, ଆଉ କିଭଳି ଭାବରେ ଆପଣ ଉନ୍ନତମାନର ଚାଷ କରିପାରିବେ। ଆମର କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ, କୃଷି କ୍ଷେତ୍ରରେ ଆହୁରି ପ୍ରଗତି ଆଣନ୍ତୁ। ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କେଉଁ ଗୀତ ଶୁଣେଇବୁ କୁହନ୍ତୁ?
1: ତତେ ମୋ ରଣର ଏ ଚଲା ବାଟେ ଫୁଲ ଗୋଟେ କଣ୍ଟା ଗୋଟେ।
0: ଠିକ୍ ଅଛି ମନୋଜ ବାବୁ, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
2: Hey!

0: हेलो
1: नक्षत्र भूषणम चंद्र नरिणाम भूषणम पति पृथ्वी भूषणम राजा विद्या सर्वत्र भूषणम। नमस्कार आज्ञा।
0: नमस्कार समीर बाबू,
1: समीर पंडा कहुच तेलंगा पेंटा कटक।
0: ଆପଣଙ୍କ କଣ୍ଠସ୍ୱର ଶୁଣିକି ଆମେ ଜାଣିଗଲୁଣି ଯେ ଆପଣ ସମୀର ବାବୁ ଫୋନ୍ କରିଛନ୍ତି। ଆପଣ ପୂର୍ବରୁ ମଧ୍ୟ ଆମର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ଆଉ କହିଛନ୍ତି ଯେ ଗୋଟେ ପ୍ରାଇଭେଟ୍ କନଷ୍ଟ୍ରକ୍ସନ୍ କମ୍ପାନୀରେ ଅଛନ୍ତି, ଆପଣଙ୍କର କାମ ଏବେ କେମିତି ଚାଲିଛି?
1: ହଁ, ଆମ କାମ ଏବେ ଫୁଲ୍ ପିକ୍ଅପ୍ ରହିଛି, କାହିଁକି ନା ଇଏ ଯେହେତୁ ସିଜନାରୀ ବିଜନେସ୍,
0: ହଁ,
1: ଯେତେ ଶୁଖିଲା ରହିବ ପାଗ ଆମ ବିଜନେସ୍ ସେତେ ବଢ଼ିଆ ଚାଲିବ। ବର୍ଷା ହେଇଗଲେ ସବୁ କାମ ମାନ୍ଦା ହେଇଯିବ, ଖୋଳାଖୋଳି ହେଇପାରିବନି କିମ୍ବା କନଷ୍ଟ୍ରକ୍ସନ୍ର କୌଣସି ଜିନିଷ ଆଗେଇବନି।
0: ଯେଉଁ ଖରାଦିନେ ବିଭିନ୍ନ ଏଇ ଯେଉଁ ନିର୍ମାଣ କ୍ଷେତ୍ରରେ ଯେଉଁ ନିର୍ମାଣ ଶ୍ରମିକମାନେ କାମ କରୁଛନ୍ତି, ସେମାନଙ୍କ ପାଇଁ କିଛି ଗୋଟିଏ ନିର୍ଦ୍ଦେଶାବଳୀ ରହିଛି ସରକାରଙ୍କ ତରଫରୁ ଯେ ସେମାନେ କେତେ ସମୟ କାମ କରିବେ, ଖରାବେଳେ ବିଶ୍ରାମ ନେବେ ଆଉ ତାପରେ ପୁଣି ଛାଇ ଲେଉଟିଲେ କାମ କରିବେ, ସେସବୁ ନୀତି ନିୟମ ପାଳନ ହେଉଛି ତ?
1: ନିଶ୍ଚିନ୍ତ ଭାବରେ, ସେଇ ଦୃଷ୍ଟିରୁ ତ ମୁଁ ଏବେ ଘରେ ଅଛି, କାରଣ ଏବେ ସକାଳ 7 ଦିନ 11, ପୁଣି 3 ସାଢେ 3 ପରେ ସନ୍ଧ୍ୟା 6:30, ଏଭଳି ଟାଇମ୍ ସିଡ୍ୟୁଲ୍ କରାହେଇଛି, ଯାହାଫଳରେ ପ୍ରବଳ ଖରାରେ ବା ପ୍ରଖର ଖରାରେ କେହି ବାହାରକୁ ବାହାରିବେନି, ସେ ସମୟ ତକ ବିଶ୍ରାମ ନେବେ।
0: କ'ଣ କହିବେ, ଖରାଦିନେ କିଛି ଯେଉଁ ଜନସାଧାରଣଙ୍କୁ ବିଶେଷ କରି ରାସ୍ତାରେ ଯିବାବେଳେ ଉପଶମ ମିଳିବା ପାଇଁ କିଛି କୌଣସି ଆପଣଙ୍କର ସେଠି ସ୍ୱେଚ୍ଛାସେବୀ ସଂସ୍ଥା ହୁଅନ୍ତୁ ବା ପ୍ରଶାସନ ତରଫରୁ କିଛି ପଦକ୍ଷେପ ନିଆଯାଉଛି?
1: ହଁ, ସ୍ଥାନେ ସ୍ଥାନେ କିଛି ସ୍ୱେଚ୍ଛାସେବୀ ବନ୍ଧୁମାନେ ଜଳଛତ୍ର ବ୍ୟବସ୍ଥା କରିଛନ୍ତି, ଭାରି ଖୁସି ଲାଗେ। ବେଳେବେଳେ କ'ଣ ହୁଏ, ଯେତେବେଳେ ଶୋଷ ଲାଗୁଥିବ, ଆପଣଙ୍କୁ କିଏ ଜଣେ ଡାକିକି ପାଣି ମୁନ୍ଦେଇ ପିଇଦେଲେ ଆତ୍ମାକୁ ଶାନ୍ତି ଲାଗେ ଏବଂ ତାଙ୍କୁ ଧନ୍ୟବାଦ ଦେବାକୁ ଇଚ୍ଛା ହୁଏ।
0: ବହୁତ ସୁନ୍ଦର ଭାବରେ ଆପଣ କଥାଟିକୁ ଉପସ୍ଥାପନ କଲେ। ତେବେ ସମୀର ବାବୁ, ଆଉ କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: ଆଜି ଶୁଣେଇ ଦିଅନ୍ତୁ, ଓଡ଼ିଆ ଚଳଚ୍ଚିତ୍ର ମା ଓ ମମତାର ଗୋଟେ ସୁନ୍ଦର ଗୀତ ଅଛି, କିଏ ସତ କିଏ ସତର ହସିଦେଲେ ସବୁ ନିଜର।
0: ଠିକ୍ ଅଛି, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ।
1: ରହିଲି ଆଜ୍ଞା, ନମସ୍କାର।
0: ନମସ୍କାର।

କଣ ଶ୍ରୋତା ବନ୍ଧୁ, ଆପଣମାନେ ହଜି ଯାଇଥିଲେ ନା ଗୀତରେ ଗୀତରେ ଆଉ ମନର କଥା ମଧ୍ୟରେ? ଆମେ ଯଦି ଆପଣାର ମଣିଷର ହୃଦୟର କଥାକୁ ବୁଝିପାରିବା, ଜୀବନ ହେବ ମଧୁମୟ। ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆଜି ପାଇଁ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପରିସରରୁ ଆପଣମାନଙ୍କଠାରୁ ବିଦାୟ ନେଇ ରହୁଛି ମୁଁ ପ୍ରକାଶ ରଥ। ନମସ୍କାର।

0: ଶ୍ରୋତାବନ୍ଧୁମାନେ ଶୁଣୁଥିଲେ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀର ପୁନଃ ପ୍ରସାରଣ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ପ୍ରକାଶ କୁମାର ରଥ। କାର୍ଯ୍ୟକ୍ରମଟିର ପ୍ରଯୋଜନାରେ ରହିଥିଲେ ଦିଲୀପ କୁମାର ନାୟକ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ।
1: କହି କହି ଥକି ଗଲେଣି,
2: କଣ ହେଲା?
1: ନୂଆ କିଟ୍ବ୍ୟାଗ୍ ଦରକାର
2: ତ ପ୍ରଥମେ କ୍ୟାପ୍ଟେନ୍‌ଙ୍କୁ କୁହ, ନ ଶୁଣିବେ ତ ମ୍ୟାନେଜର୍‌ଙ୍କୁ।
1: କରେକ୍ଟ,
2: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ।
1: ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ,
2: ନହେଲେ ଅଭିଯୋଗ ହେବ ନା ମଞ୍ଜୁର।
1: ଯିବା, ନିଆ ଆସିଗଲା ନା କିଟ୍ବ୍ୟାଗ୍।
3: RBI କହେ
4: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଅମ୍ବୁଡ୍ସମ୍ୟାନ।
5: ମାନେ
6: ଫ୍ରଡ୍ କୁ କର।
3: RBI କହେ
4: କର ସଠିକ୍ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।

ସାହିନ୍ଙ୍କ ଗୀତ ରଚନା, ଏସ୍ ଟି ବର୍ମନଙ୍କ ସଙ୍ଗୀତ ସଂଯୋଜନାକୁ କଣ୍ଠରେ ସଜାଇଛନ୍ତି ତଲତ୍ ମେହମୁଦ। କଥାଚିତ୍ର ଦେବଦାସ।